ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶକାବ୍ଦ ବୈଶାଖ 23 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 13 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ତଥା 945 କିଲୋହର୍ଜ, ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆପଣମାନେ ଶୁଣୁଛନ୍ତି ବନ୍ଦନା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ପାଇଁ କଣ୍ଠ ଦେଇଛନ୍ତି ମାର୍କଣ୍ଡେୟ ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ପୁରାତନ ରଚନାରୁ।

ଚିନ୍ତାଶୀଳ ମଣିଷମାନେ, ଶିକ୍ଷାବିତ୍ମାନେ ତଥା ବିଦ୍ୱାନଗଣ ମଣିଷର ସମଗ୍ର ଜୀବନ ଶିକ୍ଷା ଲାଭ ପାଇଁ ସମର୍ପିତ ହୋଇପାରେ ବୋଲି ମତ ଦେଇଛନ୍ତି। ଶିକ୍ଷାଲାଭ ଏଭଳି ଏକ ପ୍ରକ୍ରିୟା ଯାହାର ଅନ୍ତ ନାହିଁ। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ମିଳୁଥିବା ଶିକ୍ଷା ଆମର ବିରାଟ ଜୀବନର ଏକ ଅଂଶ ମାତ୍ର। ଏଠାରୁ ପ୍ରାପ୍ତ ଶିକ୍ଷା ମୁଖ୍ୟତଃ ଆମକୁ ଜୀବିକାଟିଏ ଯୋଗାଇବା ପାଇଁ ଉଦ୍ଦିଷ୍ଟ। ଜୀବନର କ୍ଷେତ୍ର ଏତେ ବିସ୍ତୃତ, ଏତେ ବ୍ୟାପକ ଯେ କେବଳ ଅନୁଷ୍ଠାନରୁ ପ୍ରାପ୍ତ ଶିକ୍ଷା ଏ ବିରାଟ ଜୀବନର ଆହ୍ୱାନକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ନୁହେଁ। ମହାର୍ଘ ମଣିଷ ଜୀବନକୁ ଯେଉଁ ଶିକ୍ଷା ଅଧିକରୁ ଅଧିକ ରୁଦ୍ଧିମନ୍ତ କରେ, ଉନ୍ନତତର କରେ, ଚେତନାର ଉଚ୍ଚ ସୋପାନକୁ ନେବାରେ ସାହାଯ୍ୟ କରେ, ସେଭଳି ଶିକ୍ଷା କିଭଳି ପ୍ରାପ୍ତି ହେବ ତାହା ମୁଖ୍ୟତଃ ଆମ ଉପରେ ନିର୍ଭର କରେ। ପବିତ୍ର ଭାଗବତରେ ଆମେ ଅବଧୂତଙ୍କ କଥା ଶୁଣିଛୁ, ତାଙ୍କ ଚବିଶ ଗୁରୁଙ୍କ କଥା ମଧ୍ୟ ଆମେ ଶୁଣିଛୁ। ପୃଥିବୀ ପବନଠାରୁ ନେଇ ଅବଧୂତ କପୋତ ପକ୍ଷୀ ଯାଏ ସମସ୍ତଙ୍କଠାରୁ କିଛି ନା କିଛି ଶିଖିଛନ୍ତି। ତେବେ ଶିକ୍ଷା ଦେବା ଲୋକଠାରୁ ଶିଖିବା ପାଇଁ ଇଚ୍ଛା ବଡ଼ ଅଟେ, କାରଣ ଏହି ଇଚ୍ଛା ନଥିଲେ ଯେତେ ବଡ଼ ଜ୍ଞାନୀ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ

ପାଇଲି। ସୂତ୍ରଟି ଥିଲା, ଆଜି ନହେଲା ନାହିଁ କାଲି ହୋଇପାରେ। ତାପରେ ମୁଁ ନୂତନ ଉତ୍ସାହ ନେଇ ମୋର ଯାତ୍ରା ଜାରି ରଖିଲି ଏବଂ ଦିନେ ଯାହା ଖୋଜୁଥିଲି ତାହା ପାଇଲି। ମୋର ଜୀବନ ଧନ୍ୟ ହେଲା। ତାଙ୍କ ଜୀବନର କଥା କହି ଫକୀର ଲୋକଟିକୁ ପଚାରିଲେ, ଏବେ କୁହ, ଚୋରଠାରୁ ମଧ୍ୟ କିଛି ଶିଖିବାର ଅଛି ନା ନାହିଁ? ଆମେ କାହାଠାରୁ ଶିଖୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନୁହେଁ। ଶିଖିବା ପାଇଁ ସବୁବେଳେ ଯେ ସତ୍ପୁରୁଷ ମିଳିବେ ତାର ନିଶ୍ଚିତତା ମଧ୍ୟ ନାହିଁ। ତେବେ ଆମର ଶିଖିବାର ପ୍ରଗାଢ଼ ଆଗ୍ରହ, ଆମର ବୁଦ୍ଧି, ଆମର ଅଦମ୍ୟ ତୃଷ୍ଣା ଆମକୁ ଜୀବନର ପ୍ରତିଟି ପଦକ୍ଷେପରେ ଶିକ୍ଷା ଦେଇପାରିବ। ଜ୍ଞାନପ୍ରାପ୍ତିର ସେହି ଅଖଣ୍ଡ ଦୀପ ସମସ୍ତଙ୍କ ଭିତରେ ପ୍ରଜ୍ୱଳିତ ହୋଇ ରହିଥାଉ, ସମ୍ଭାବନାର ନୂଆ ନୂଆ ଦିଗନ୍ତ ଉନ୍ମୋଚନ କରୁଥାଉ, ଏହା ହିଁ ଆଜି ପ୍ରଭାତର ପ୍ରାର୍ଥନା।

ଶୁଣିଲେ ଆଜିର ଭାବନା। ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 379 ଭାଗ।

ଶ୍ରୀକୃଷ୍ଣ ଚାଣୁର ସହିତ ଏବଂ ବଳରାମ ମୁଷ୍ଟିକ ସହିତ ଭୀଷଣ ମଲ୍ଲଯୁଦ୍ଧରେ ପ୍ରବୃତ୍ତ ହେଲେ। ଉପସ୍ଥିତ ନରନାରୀ କୃଷ୍ଣ ବଳରାମଙ୍କ ପ୍ରତି ଦୟାର୍ଦ୍ଧଚିତ୍ତ ହୋଇ ଭାବିଲେ, କେଉଁଠି ବଜ୍ର ପରି କଠିନ ପର୍ବତ ତୁଲ୍ୟ ଚାଣୁର ଆଉ ମୁଷ୍ଟିକ, ଆଉ କେଉଁଠି କିଶୋର ବୟସ୍କ ସୁକୁମାର ଦେହ ବାଳକଦ୍ୱୟ। ସବୁ ତର୍କ ବିତର୍କ ଆଉ ପ୍ରୀତିସ୍ନେହର ଆଶଙ୍କା ନିରସନ କରି ମଲ୍ଲଯୁଦ୍ଧ ଶେଷ ହେଲା।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 380ତମ ଭାଗ। ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାଧୀନ ଲୋକସେବା ଭବନ ସମ୍ମିଳନୀ କକ୍ଷନ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବାବଦ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଭୌଗୋଳିକ ସ୍ଥିତି ହିସାବରେ ଓଡ଼ିଶା ବାତ୍ୟା ଲାଗି ଅତି ସମ୍ବେଦନଶୀଳ ଆଉ ଜଳବାୟୁ ପରିବର୍ତ୍ତନ ଲାଗି ବାତ୍ୟା ସମ୍ଭାବନା ବଢ଼ୁଥିବାରୁ ଶୂନ ମୃତାହତ ଲକ୍ଷ୍ୟ ଲାଗି ପ୍ରସ୍ତୁତି ଜାରି ରହିଛି। ପାଣିପାଗ ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ବୈଠକଟି ଯୋଗ ଦେଇକରି କହିଛନ୍ତି ଏହାଦେ ଓଡ଼ିଶା ଉପକୂଳ କେନ୍ସି ପ୍ରକାରର ବାତ୍ୟାର ସମ୍ଭାବନା ନାହିଁ। ହେଲେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ହିସାବରେ ସବୁ ସ୍ତର୍ଣ୍ଣ ପ୍ରସ୍ତୁତ ରହିବାର୍କେ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। 30 ଓଡ୍ରାଫ ଦଳ ସହିତ ଜଳସମ୍ପଦ, ସ୍ୱାସ୍ଥ୍ୟ, କୃଷି, ପୂର୍ତ୍ତ, ଖାଦ୍ୟ ଯୋଗାଣ ବାଗିର ବିଭାଗ ଜରୁରୀକାଳୀନ ପରିସ୍ଥିତିର ସମୀକ୍ଷା କରିଛନ୍। ଇସବୁ ବିଭାଗମାନଙ୍କୁ ଏସ୍ଓପିକେ କଡ଼ାକଡ଼ି ଭାବେ ପାଳନ କରବାର, କଣ୍ଟ୍ରୋଲ ରୁମ୍କେ ସକ୍ରିୟ କରବାର ଆଉ ଠିକ୍ ସମୟଥି ସୂଚନା ପ୍ରସାର କରବା ଲାଗି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ରୂପାନ୍ତରଣ କରି ସହରୀ ପ୍ରଶାସନ କ୍ଷେତ୍ରଥି ନିଜର ଜାତୀୟ ନେତୃତ୍ୱକେ ଅତ୍କା ବରକସ କରିକିରି ଓଡ଼ିଶା ସରକାର ଗଲାକେଲ ନୂଆଦିଲ୍ଲୀନ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡର ପହିଲା ଜାତୀୟ ଏପେକ୍ସ କମିଟି ବୈଠକଟି ଗୋଟିଏ ମହତ୍ୱାକାଂକ୍ଷୀ ଆଇବା ପିଢ଼ିର ସହରୀ ବିକାଶ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍। କେନ୍ଦ୍ର ଗୃହ ନିର୍ମାଣ ଆଉ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଓଡ଼ିଶା ତରଫୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ୟୁସିଏଫ୍ ଢାଞ୍ଚାଟି 5,000 କୋଟିରୁ ଅତ୍କା ଟଙ୍କାର 5 ମୁଖିଆ ସହରୀ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଓଡ଼ିଶାର ବିକାଶମୁଖୀ ସହରୀ ମଡେଲକେ ଜାତୀୟ ଏପେକ୍ସ କମିଟି ପ୍ରଶଂସା କରିବାର ସହିତ ଇତାକେ ସମନ୍ୱିତ ସହରୀ ରୂପାନ୍ତରଣ ମଡେଲ ବୋଲି କହିଛନ୍। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗଲାକାଲି ସମ୍ବଲପୁର ଗସ୍ତଥି ଆସିକରି ସମ୍ବଲପୁର ମହାନଗର ନିଗମର ବୈଠକଟି ଯୋଗ ଦେଇକରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଟି ମହାନଗର ନିଗମ ଆଉ ଅଲଗା ପୌରାଞ୍ଚଳର ବିକାଶମୂଳକ କାମର ଅଗ୍ରଗତି

বাবদে আলোচনা করা যাইতলা। পিএমএওয়াই সহরাঞ্চল, মধুবাবু পেনশন, গরিমা যোজনা, পানীয় জল, সুয়েরেজ, স্মার্ট এলইডি স্ট্রিট লাইট, আহার কেন্দ্র আউ ক্রুড প্রকল্প সহিতে মহানগর নিগম ইলাকান বর্ষা পায় নিষ্কাশন আউ এফোর্ডেবল হাউসিং প্রোজেক্ট উপরে খাস ভাবে আলোচনা করা যাইতলা। সম্বলপুর লাগি ব্যাপক বিকাশ যোজনা 2047 প্রস্তুত করবারকে অনুমোদন করা যাইছে। এই অবসরে মন্ত্রী ভিন ভিন যোজনা অধীনে হিতাধিকারী মানুষ সাহায্য মাটিছন। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 2 କ୍ଷେପର 2 ଦିନର କାମ ଗଲାକାଲି ଶେଷ ହୋଇଛି। ଉପରବେଲା 3:40 ଦଲ ମନ୍ଦିର ଭିତରକେ ଯାଇଥିଲେ। 4:27 ଗଣତି କାମ ମୁଲହେଇକରି ପାଖାପାଖି 4:18 ତକ ଚାଲିଥିଲା। ଗଲାକାଲିକେ ମିଶେଇକରି ମୋଟ 6 ଗଣତି କାମ କରାଯାଇଛି। ସବୁ ଅଳଙ୍କାରମାନଙ୍କୁ ଚିହ୍ନଟ କରାଯାଇକରି କପଡ଼ାଥି ରଖିକରି ଷ୍ଟିଲ୍ ବାକସ ଆଉ ସିନ୍ଧୁକ ଭିତରେ ସୁରକ୍ଷିତ ଭାବେ ବନ୍ଦ କରାଯାଉଛି। ଏଇ ମାସେ ଆଉ 7 ଗଣତି କାମ କରାଯିବା। ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଘନୁ ବିଲ୍ ଗଣତି କାମ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇବା ଜୁନ୍ 21 ଦିନ ହେବା। ପରୀକ୍ଷାର ପହିଲା ପେପର ସକାଳ 9 11 ତକ ଆଉ 2 ପେପର ଦ୍ୱିପହର 2 ମୁଲେଇକରି ଉପରବେଲା 4:30 ତକ ହେବା। ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀ ଜୁନ୍ 9 ବୋର୍ଡ ୱେବ୍ସାଇଟ୍ରୁ ତାଙ୍କର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଉ ସଂସ୍କାର ଭାରତୀ ଓଡ଼ିଶା ତରଫରୁ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲା 11 ବରଗଡ଼ ଯଦୁମଣି ପ୍ରଧାନ ପ୍ରେକ୍ଷାଳୟନ ମୂଲ ହୋଇଛି। ଉଦ୍ଘାଟନୀ ସମାରୋହଟି ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ 2 ସଂଜେ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ପଦ୍ମଶ୍ରୀ ଭାଗବତ ପ୍ରଧାନ ଆଉ ପଦ୍ମଶ୍ରୀ ହଲଧର ନାଗ ଉପସ୍ଥିତ ଥିଲେ। ଆଜି ଉଦ୍ଯାପିତ ହେବାରକେ ଥିବା କାର୍ଯ୍ୟକ୍ରମଟି କଳାକାରମାନେ ଭିନ୍ ଭିନ୍ ଲୋକନାଚ ଆଉ ଆଦିବାସୀ ନାଚ ପରିବେଷଣ କରୁଛନ୍। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଓଡ଼ିଆ ଭାଷାତି ସରକାରୀ କାମ କରିବା ଲାଗି 2 ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ମୂଲ ହୋଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କର ଅଧ୍ୟକ୍ଷତାତି ହୋଇଥିବା ଶିବିରଟି ଜିଲ୍ଲାସ୍ତରୀୟ ଅଧିକାରୀ ଆଉ କର୍ମଚାରୀମାନେ ଭାଗ ନେଇଛନ୍। ଓଡ଼ିଆ ଭାଷାତି କାମ କରିବାଟା ଆମର ଲାଗି ଗର୍ବର ବିଷୟ ଆଏ ଆଉ ସୁବର୍ଣ୍ଣପୁର ଜିଲ୍ଲା ଇତି ରାଜ୍ୟର ପ୍ରତିନିଧିତ୍ୱ କରିବା ବୋଲି ଜିଲ୍ଲାପାଳ କହିଛନ୍। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ହୋଇଥିବା ଏହି ଶିବିର ରାଜ୍ୟ 8 ଜିଲ୍ଲା ଭାବେ ସୁବର୍ଣ୍ଣପୂର୍ଣ୍ଣ ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାକେ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟଥି ଗଲାକାଲି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଜିଲ୍ଲା କାର୍ଯ୍ୟ ଖସଡ଼ା ଅନୁମୋଦନ ସହିତ ବାଲ୍ୟ ବିବାହ ରୋକବାର, କିଶୋରୀମାନଙ୍କର ସୁରକ୍ଷା, ଶିକ୍ଷାର୍ଥି ସହଭାଗିତା ଆଉ ଅବହେଳିତ ଛୁଆମାନଙ୍କୁ ସରକାରୀ ଯୋଜନାମାନଙ୍କେ ସାମିଲ କରବାରକେ ରଣନୀତି ତିଆରି କରିବାର ଉପରେ ଆଲୋଚନା କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣି ଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧୀ ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ

0: ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଆଜି ଏଥିରେ ଶୁଣନ୍ତୁ। ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ, କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
2: ଆମ ସମସ୍ତଙ୍କ ପାଇଁ ହାତ ଧୋଇବା ଏକ ନୀତିଦିନିଆ ସାଧାରଣ ଘଟଣା। ସାଧାରଣତଃ ହାତରେ ମଇଳା ଥିଲେ ଆମେ ହାତ ଧୋଇଥାଉ, କିନ୍ତୁ ହାତ ସଫା ଦିଶୁଥିଲେ ମଧ୍ୟ ତାରି ଉପରେ ବହୁ ସଂଖ୍ୟାରେ ଓ ବହୁ ରକମର ଅଦୃଶ୍ୟ ଜୀବାଣୁ, ଭୂତାଣୁ ଓ ପରଜୀବୀ ଲାଖି ରହିଥାନ୍ତି। ପ୍ରତି ମୁହୂର୍ତ୍ତରେ ଆମର ହାତ ଆମର ଆଖପାଖରେ ଥିବା ବିଭିନ୍ନ ଜିନିଷପତ୍ରକୁ ଅନେକ ଥର ଛୁଇଁଥାଏ। ଅଜାଣତରେ ଆମର ହାତ ଆମର ଆଖି, ନାକ, ପାଟି ଓ ମୁହଁକୁ ଯାଉଥାଏ। ସେହି ହାତରେ ଆମେ ଖାଇଲେ ଓ ପିଇଲେ ସେସବୁ ଜୀବାଣୁ, ଭୂତାଣୁ ଓ ପରଜୀବୀ ସଂକ୍ରମିତ ହୋଇଥାଏ। ଫଳରେ ରୋଗର କାରକ ଶରୀର ମଧ୍ୟକୁ ପ୍ରବେଶ କରେ ଓ ଆମେ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହି ମାଧ୍ୟମରେ ବ୍ୟାପୁଥିବା ରୋଗଗୁଡ଼ିକ ହେଲା ସାଧାରଣ ଥଣ୍ଡା କାଶ, ନିମୋନିଆ, ମିଳିମିଳା, କାଛୁଖୁଣ୍ଡିଆ, ଆଖିଧରା ବା କଞ୍ଜକ୍ଟିଭାଇଟିସ୍, ଯାଦୁ, ଘା, କୃମି ରୋଗ, ଡାଇରିଆ ବା ଝାଡ଼ା, ଡିସେଣ୍ଟ୍ରି ବା ରକ୍ତମିଶା ଝାଡ଼ା, ଜଣ୍ଡିସ୍, ଟାଇଫଏଡ଼୍ ରୋଗ ଇତ୍ୟାଦି। କୋଭିଡ଼ ମହାମାରୀ ମଧ୍ୟ ଏକ ଭୂତାଣୁଜନିତ ରୋଗ ଥିଲା ଏବଂ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ କାଶ, ଛିଙ୍କ ମାଧ୍ୟମରେ ବା ହାତ ମାଧ୍ୟମରେ ସାରା ପୃଥିବୀରେ ବ୍ୟାପିଥିଲା। ତାପରେ ହାତ ଧୋଇବାକୁ ଆମେ ନୀତିଦିନିଆ ଜୀବନଚର୍ଯ୍ୟାରେ ସାମିଲ କରିଥିଲୁ। ଏବେ ଆମେ ଚିନ୍ତା କରିବା କେଉଁ କେଉଁ ସମୟରେ ହାତ ଧୋଇବାଟା ବିଜ୍ଞାନସମ୍ମତ। ଖାଦ୍ୟ ଖାଇବା ପୂର୍ବରୁ, ଖାଦ୍ୟ ରାନ୍ଧିବା ପୂର୍ବରୁ, ଖାଦ୍ୟ ବାଢ଼ିବା ପୂର୍ବରୁ ଓ ଛୁଆଙ୍କୁ ଖାଦ୍ୟ ଖୁଆଇବା ପୂର୍ବରୁ ହାତ ଧୋଇବା ନିତାନ୍ତ ଆବଶ୍ୟକ। ତାପରେ ଆଉ କିଛି କାରଣ ମଧ୍ୟ ଆମେ ଦେଖିଦେବା ହାତ ଧୋଇବାର ବିଜ୍ଞାନସମ୍ମତ କାରଣ। ଝାଡ଼ା ଓ ପରିସ୍ରା ଯିବା ପରେ, ମଇଳା ଜିନିଷ ସଫା କରିବା ପରେ, ଛିଙ୍କ ଓ କାଶ ପରେ, ପୋଷା ଜୀବଜନ୍ତୁକୁ ଛୁଆଁଛୁଇଁ କରିବା ପରେ, ବାହାରୁ ବୁଲାବୁଲି କରି ଘରକୁ ଫେରିବା ପରେ, ହସ୍ପିଟାଲ କିମ୍ବା ରୋଗୀକୁ ଦେଖି ଆସିବା ପରେ ହାତ ଧୋଇବା ନିହାତି ଆବଶ୍ୟକ। ଅନେକ ବୁଝନ୍ତି ଖାଲି ପାଣିରେ ହାତ ଧୋଇଲେ ଯଥେଷ୍ଟ, କିନ୍ତୁ ସାବୁନ ଓ ପାଣିରେ ଉଭୟ ହାତକୁ ଆଗପଟ, ପଛପଟ, ଅଙ୍ଗୁଳି ମଝିର ଜାଗା, ଅଙ୍ଗୁଳିର ଅଗ୍ରଭାଗ ଓ ପାପୁଲିର ପ୍ରତିଟି ଅଂଶକୁ ଭଲ ଭାବରେ ପ୍ରାୟ 30 ମିନିଟ୍ ବା 30 ସେକେଣ୍ଡ ଧରି ଘଷି ଘଷି ଧୋଇବା ଆବଶ୍ୟକ। ସାବୁନ ଓ ପାଣି ସାନିଟାଇଜର ଅପେକ୍ଷା ଯଥେଷ୍ଟ ଭଲ। ହାତ ଧୋଇବା ଅଭ୍ୟାସ ସାଙ୍ଗରେ ନିୟମିତ ନଖ କାଟିବା ଓ ନଖକୁ ସଫା ରଖିବା ଅଧିକ ଉପଯୋଗୀ ହୋଇଥାଏ। ଆମେ କହିପାରିବା ହାତ ଧୁଆ ଏକ ସରଳ, ସୁବିଧାଜନକ, ଶସ୍ତା ଓ କମ୍ ସମୟ ନେଉଥିବା ନିର୍ଭରଯୋଗ୍ୟ ବିଜ୍ଞାନସମ୍ମତ ସ୍ୱାସ୍ଥ୍ୟ କବଚ। ଏଣୁ ହାତ ଧୁଅନ୍ତୁ, ରୋଗମୁକ୍ତ ରହନ୍ତୁ।
1: ସ୍ୱାସ୍ଥ୍ୟ ସୂଚନା ଆଜି ଏଥିରେ ଶୁଣିଲେ ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ, ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ଶ୍ରୋତାମାନଙ୍କୁ ଏଇଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 4:02 ଆପଣମାନେ ଶୁଣିପାରିବେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଲୋକସଙ୍କେତ ସମାରୋହ ନୂଆ 90ର ସମ୍ପାଦିତ ଅଂଶ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 MHz ତଥା 945 KHz, ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ଆପଣମାନେ ଓଡ଼ିଆରେ ସମ୍ବାଦ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା CBI। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ TVK ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ IPLର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି CBI ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। CBI କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। CBI ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ NTA ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲକୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ିରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ବହୁଦିନରୁ ପଡ଼ିରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ

0: ମ୍ୟାଚ୍ରେ ଟାଇଟାନ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ କାଗିସ ଓ ରାବାଡା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଆମେ ଅଦା ଚାଷ ବାବଦେ ଜାନମା। ଅଦା ଚାଷ ଆମର ଅଞ୍ଚଳର ପାନପାକ ଥି ଭଲ ହେସି। ଇ ଅଦା ଚାଷ ବ୍ୟବସାୟିକ ହିସାବେ ଲାଭକାରୀ ଚାଷ ଆଏ। ମସଲା ଫସଲ ଭିତରେ ଇ ଅଦା ଫସଲଟା ସୁନାର ଫସଲ ଆଏ। ଅଦା ଚାଷ କରବାରକେ 8 ମାସ ନୁ 9 ମାସ ସମୟ ଲାଗିଥିସି। ଖାରିଆ ମାଏଟ, ବାଲିଆ ଖାରିଆ ମାଏଟ ଆର୍ ପାନ ଛାଡ଼ବାର ସୁବିଧା ଥିବାର ଲାଲ ମାଏଟ ଇ ଅଦା ଚାଷ ଲାଗି ସବୁଠାନୁ ଭଲ ଆଏ। ଧ୍ୟାନ ଦେବେ, ଅଦା ଚାଷ କରୁଥିବାର ଜମିଥି ପାନ ଯେନ୍ତା ଜମା ହେଇକରି ନାଇଁ ରହୁଥିବା। ଓଲ ପରିବେଶ ଥି ଅଦା ଚାଷଟା ବନେକରି ହେଇଥିସି। ମେ ଆର୍ ଜୁନ୍ ମାସ ଖରିଫ ସମିଆ ଅଦା ଚାଷର ଠିକ୍ ସମିଆ ଆଏ। ଗୋଟେ ଏକର ଜମିଥି ପ୍ରାୟ 6-8 କ୍ୱିଣ୍ଟାଲ ଭଲ ରକମର ଅଦା ବିହନ ଦରକାର। ଆର୍ ଜମିକେ ଭଲ ଭାବେ 3-4 କାସ ଜୁତି କରି ମାଏଟ୍କେ ଉଷାସ କରିଦେବାର କଥା। ଉଷାସ ମାଏଟ ଅଦା ଚାଷ ଲାଗି ବହୁତ ଜରୁରୀ ଆଏ। ଧାଡ଼ିକେ ଧାଡ଼ି 30-40 ସେଣ୍ଟିମିଟର ଆର୍ ଗଛକେ ଗଛ 15-20 ସେଣ୍ଟିମିଟର ଦୂରିଆ ରହିବାର କଥା ଇ ଅଦା ଚାଷ ଥି। ଜୈବିକ ସାର ଗୋବର ଖତ ବ୍ୟବହାର କଲେ ଅଦା ଚାଷ ଲାଗି ସବୁଠାନୁ ବଢ଼ିଆ ଆଏ। ମଝି ମଝିନେ ପାନ ଦେବାର କଥା। 8-9 ମାସ ଉତାରୁ ଅଦା ଅମଲ ହେଇଯାଇଥିସି। ବନେକରି ଭଲସେ ଯତନ ପାତନ ଥି ଇ ଅଦା ଚାଷ କଲେ ଗୋଟେ ଏକର ଥି ପ୍ରାୟ 80-100 କ୍ୱିଣ୍ଟାଲ କଞ୍ଚା ଅଦା ବାହାରିଥିସି। ମନେ ରଖୁନ୍, ଅଦା ବିହନ 2-3 ଆଖି ଥିବାରଟା ନେବେ। ଜଗାବାର ଆଘନୁ ଅଦା ବିହନକେ କୀଟନାଶକ ଦେଇକରି ଭଲ ଭାବେ ବିଶୋଧନ କରିଦେବେ। ଅଦା ଜଗାବାର 45-90 ଦିନ ଉତାରୁ ଯେନ୍ତେ ହେଲେ ବି ୟୁରିଆ ଆର୍ ପଟାସ ସାର ଦେବେ। ରୋଗ ପୋକନୁ ବଞ୍ଚାବାର ଲାଗି ଟ୍ରାଇକୋଡର୍ମା ଦେଇପାରବେ। ଯେନ୍ତାକି ମସଲା ଫସଲ ଭିତରେ ଇ ଅଦା ଫସଲଟା ସୁନାର ଫସଲ ଆଏ କହେସନ୍। ହେଥିର୍ ଲାଗି ପ୍ରଚଣ୍ଡ ଖରା ଅଦା ଚାଷର ବଡ଼ ଶତ୍ରୁ ଆଏ। ଅଦା ଛାଏ ଥି ଗଲେ ହେଇପାରସି। ସେଥିର୍ ଲାଗି ଆମେ ଅଦା ଚାଷ ସଙ୍ଗେ ଅଲଗା ପନିପରିବା ଆର୍ ମକା କେ ଭି ମିଶେଇ କରି ଚାଷ କରିପାରମା। ଆମେ ଅଦା କେ ବାହାର କଲା ଉତରୁ ତାକେ ଯଦି ବିହନ ଲାଗି ରଖବାରକେ ଚାହୁଁଛୁ ବୋଇଲେ ତାକେ ଭଲ ଭାବେ ସଫା କରିକିନା ଯତନ ଥି ଥଣ୍ଡା ଜାଗାନେ ସାଇତି କରି ରଖବାର କଥା। ଓଡ଼ିଶାର କୃଷି ଥି ଅଦା ଚାଷ ଗୋଟେ ଭିନେ ଠାନ୍ ପାଇଛେ। ଅଦା ଚାଷକେ ଆମେ ଗୋଟେ ଖାଲି ମସଲା ହିସାବରେ ନାଇଁ ଦେଖିକରି ଅଦାର ବହୁତଟେ ଉଷ ଗୁଣ ମାନେ ଗଲେ ରହିଛି। ହେଥିର୍ ଲାଗି ଇ ଅଦାର ଚାହିଦା ବଜାର ଥି ବହୁତ ଅଛି। ଠିକ୍ ପରିବେଶ, କମ୍ ଖର୍ଚ୍ଚା ଆର୍ ଧ୍ୟାନ ଦେଇକରି ଅଦା ଚାଷ କଲେ ଜଣେ ଚାଷୀ ଅଲଗା ଫସଲ ନୁ ଅଦା ଚାଷ ଥି 2 ଗୁଣା ଲାଭ ପାଇପାରବା। ଅଦା ଚାଷ ବାବଦେ ଅଧିକା ଜାନବାରକେ ଚାହୁଁଥିଲେ ଆମେ ବିଶେଷଜ୍ଞମାନଙ୍କର ପରାମର୍ଶ ନେଇପାରମା।
1: ଶୁଣିଲେ ଚାଷର ହାଲ।

0: ଶ୍ରୋତାମାନଙ୍କୁ ଏଇଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ରାତି 9:00 ବାଜି 30 ମିନିଟ୍ରେ ଶୁଣିପାରିବେ ସମ୍ବଲପୁରୀ ନାଟକ କଥାନ୍ତର। ରଚନା ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିବେ ଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ରାତି 7:00 ବାଜି 30 ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର, ଏହି କ୍ରମରେ ପ୍ରଭାସିନୀ ମେହେରଙ୍କ ସହିତ ସାକ୍ଷାତକାର ଶୁଣିବେ। ଆଜି ଅପରାହ୍ନ 4:00 ବାଜି 2 ମିନିଟ୍ରେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଲୋକ ସଙ୍ଗୀତ ସମାରୋହ ନୂଆ 90ର ସମ୍ପାଦିତ ଅଂଶ ଶୁଣିପାରିବେ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ଶୁଣନ୍ତୁ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
1: କନ୍ଫରେନ୍ସ ଅଫ୍ ପାର୍ଟିଜ୍ର 28ତମ ବିଶ୍ୱ ସମ୍ମିଳନୀ ଏକ୍ସପୋ ସିଟି ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ଆନୁକୂଲ୍ୟରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦୁବାଇରେ ଆୟୋଜନ କରାଯାଇଥିଲା। ବିଶ୍ୱର 198 ରାଷ୍ଟ୍ର ଏକ ମିଳିତ ରାଜିନାମାରେ ସ୍ୱାକ୍ଷର କରି ନିର୍ଣ୍ଣୟ କଲେ ଯେ ବିଶ୍ୱ ଜୀବାଶ୍ମ ଇନ୍ଧନର କ୍ରମଶଃ ପରିସମାପ୍ତି ପାଇଁ ସମ୍ପୂର୍ଣ୍ଣ ରୂପେ ବଦ୍ଧପରିକର ଏବଂ ଏକ ବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ଢଙ୍ଗରେ ଏହି ପରିବର୍ତ୍ତନର ଧାରା କାର୍ଯ୍ୟକାରୀ ହେବା ଉଚିତ, ଯଦ୍ୱାରା 2050 ମସିହା ସୁଦ୍ଧା ନେଟ୍ ଜିରୋ ହାସଲ କରାଯାଇପାରିବ। ଦୁବାଇରେ ସମାପନ ହୋଇଥିବା ରାଜିନାମାକୁ ଦୁବାଇ ସର୍ବସମ୍ମତି ବୋଲି ଆଖ୍ୟା ଦିଆଯାଇଛି। ଏହି ରାଜିନାମା କେବଳ ଏଥିପାଇଁ ଗୁରୁତ୍ୱ ବହନ କରିଥାଏ ଯେ ମାର୍ଚ୍ଚ 1995 ମସିହାରେ ପ୍ରଥମ ଥର ପାଇଁ କନ୍ଫରେନ୍ସ ଅଫ୍ ପାର୍ଟିର ବିଶ୍ୱ ସମ୍ମିଳନୀ ବର୍ଲିନ୍ରେ ଅନୁଷ୍ଠିତ ହେବା ପରଠାରୁ ଦୁବାଇ ବିଶ୍ୱ ସମ୍ମିଳନୀରେ ପ୍ରଥମ ଥର ପାଇଁ ଔପଚାରିକ ସ୍ୱୀକୃତି ମିଳିଥିଲା ଯେ ଜୀବାଶ୍ମ ଇନ୍ଧନ ହିଁ ବିଶ୍ୱ ତାପନ ପାଇଁ ପ୍ରମୁଖ କାରଣ ଅଟେ। ଆଜି ପର୍ଯ୍ୟନ୍ତ ଯେତେ ଜଳବାୟୁ ସମ୍ପର୍କିତ ରାଜିନାମା ସମ୍ପାଦିତ ହୋଇଛି, ସମସ୍ତ ରାଜିନାମା କେବଳ ସବୁଜ ଗୃହର ଉତ୍ସର୍ଜନକୁ ହ୍ରାସ କରିବାର ଆବଶ୍ୟକତାକୁ ନେଇ ବହୁତ ଆଲୋଚନା ଓ ବାର୍ତ୍ତାଳାପ କରାଯାଇଛି, ଯଦିଓ ଏହା ଅତ୍ୟନ୍ତ ସାଧାରଣ ଜ୍ଞାନ ଓ ଆମେ ସମସ୍ତେ ଏହା ଜାଣୁ ଯେ ବିଶ୍ୱ ସବୁଜ ଗୃହ ବାଷ୍ପ ଉତ୍ସର୍ଜନର 3/4 ଏବଂ 90% ଅଙ୍ଗାରକାମ୍ଳ ବାଷ୍ପର ଉତ୍ସର୍ଜନ କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଦହନରୁ ହିଁ ହୋଇଥାଏ। 2021 ମସିହାରେ ଗ୍ଲାସ୍କୋଠାରେ ଅନୁଷ୍ଠିତ ହୋଇଥିବା 26ତମ କନ୍ଫରେନ୍ସ ଅଫ୍ ପାର୍ଟିସ୍ରେ ପୃଥିବୀର ଏକାଧିକ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ ଯେ ପୃଥିବୀରେ ଜୀବାଶ୍ମ ଇନ୍ଧନ ହେଉଛି ବିଶ୍ୱ ତାପନର ସର୍ବବୃହତ୍ ପଦଚିହ୍ନ ଏବଂ ଏହାର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଉପରେ ସମସ୍ତ ରାଷ୍ଟ୍ର ଦୃଢ଼ ନିର୍ଣ୍ଣୟ କରିଥିଲେ। ଭାରତ ଏବଂ ଚୀନ ପରି ବିକାଶଶୀଳ ରାଷ୍ଟ୍ରମାନେ କୋଇଲା ଓ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଦିଗରେ ନିଜସ୍ୱ ସହମତି ଦୁବାଇ ସମ୍ମିଳନୀରେ ପ୍ରକାଶ କରିନଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ସେମାନେ ନିଜ ନିଜ ଦେଶର ଅଧିବାସୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିବା ସହ ସେମାନଙ୍କୁ ଶକ୍ତି ସୁରକ୍ଷା ମଧ୍ୟ ପ୍ରଦାନ କରିବାକୁ ଚାହାନ୍ତି।

0: ଉବାଇ ସର୍ବସମ୍ମତି ରାଜିନାମାରେ ସମସ୍ତ ଜୀବାଶ୍ମ ଇନ୍ଧନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସମସ୍ତ ଜୀବାଶ୍ମ ଇନ୍ଧନ ମଧ୍ୟରେ ଏକ ସମାନତା ପ୍ରତିଷ୍ଠା କରୁଛି ଏବଂ ସ୍ୱୀକାର କରୁଛି ଯେ ଏ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରରେ ଯଥାଶୀଘ୍ର ପରିସମାପ୍ତି ଘଟିବା ଦରକାର, ଯାହାଦ୍ୱାରା ବିଶ୍ୱ ତାପନ ଶିଳ୍ପ ବିପ୍ଳବର ପରବର୍ତ୍ତୀ ସ୍ଥିତି ସହ ସମତୁଲ୍ୟ ହେବ। ଯେହେତୁ ଜୀବାଶ୍ମ ଇନ୍ଧନର କ୍ରମାଗତ ପରିସମାପ୍ତିକୁ ନେଇ କୌଣସି ସମୟସୀମା ନିର୍ଘଣ୍ଟ ହୋଇନାହିଁ, ଏହା ପ୍ରତୀୟମାନ ହେଉଛି ଜୀବାଶ୍ମ ଇନ୍ଧନ ଆଗକୁ ବିଶ୍ୱ ଅର୍ଥନୀତିର ମୁଖ୍ୟ ଆଧାର ହୋଇ ରହିବ।
1: ପରିବେଶ ସୂଚନାରେ ଶୁଣିଲେ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ, ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତାରା। କଣ୍ଠଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ, ଗୀତ ରଚନା ଲାଲ ରତ୍ନାକର ସିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦୟତରା ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। କଣ୍ଠଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତ ରଚନା କରିଛନ୍ତି ଲାଲ ରତ୍ନାକର ସିଂ। ସଙ୍ଗୀତ ଦେଇଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ।

ଶୁଣୁଥିଲେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦୟତରା। କଣ୍ଠଶିଳ୍ପୀ ଥିଲେ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତ ରଚନା କରିଥିଲେ ଲାଲ ରତ୍ନାକର ସିଂ। ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାର ମିତ୍ର। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକେଶ୍ୱର ପ୍ରଧାନ, ପ୍ରୟାଗରାଜ ବେହେରା, ଦଶରଥ ମେହେର, ରଞ୍ଜନ ପଟ୍ଟନାୟକ, ଶଙ୍କର ପ୍ରଧାନ, ପବିତ୍ର ଡନ୍ସନା ଏବଂ ବୀରେନ୍ଦ୍ର ଦାସ।

ଶ୍ରୋତାବନ୍ଧୁ, ବୟସ୍କ ବ୍ୟକ୍ତିମାନଙ୍କର ଜ୍ଞାନ, ଅଭିଜ୍ଞତା ଏବଂ ଦିଗ୍ଦର୍ଶନ ଦ୍ୱାରା ଗୋଟିଏ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଥାଏ। ତେବେ ସେମାନଙ୍କୁ ସମ୍ମାନ ଜଣାଇବା ସହ ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରିବା ପାଇଁ ସହଯୋଗ କରିବା ଆମର କର୍ତ୍ତବ୍ୟ। ତେବେ କେତୋଟି କଥା ପ୍ରତି ଆମେ ଯଦି ଧ୍ୟାନ ଦେବା, ତାହେଲେ ନିଶ୍ଚିତ ଭାବରେ ଆମେ ସେମାନଙ୍କର ଅନେକ ଗୁଡ଼ିଏ ସୁବିଧା କରିପାରିବା। ବାର୍ଦ୍ଧକ୍ୟକୁ ବୋଝ ବୋଲି ଭାବନ୍ତୁ ନାହିଁ, ବାକି ଥିବା କାମକୁ ସମାପ୍ତ କରିବାର ଅବସର ବୋଲି ଭାବନ୍ତୁ। ଖାଦ୍ୟ ପାନୀୟ ସୀମିତ, ସନ୍ତୁଳିତ ଓ ସୁଷମ କରନ୍ତୁ। ନିଶା ସେବନରୁ ନିବୃତ୍ତ ରୁହନ୍ତୁ। ପସନ୍ଦ ମୁତାବକ କିଛି କିଛି ବ୍ୟାୟାମ, ଶାରୀରିକ ଶ୍ରମ ପ୍ରତିଦିନ କରନ୍ତୁ। ମନକୁ ଖୁସି ରଖିବାକୁ ପଢ଼ାପଢ଼ି, ଲେଖାଲେଖି ସହ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ଫୋନରେ ସମ୍ପର୍କ ବଜାୟ ରଖନ୍ତୁ। ପ୍ରାର୍ଥନା କରିବା ସହ ଭଜନ, ଜଣାଣ ଆଦି ଶୁଣନ୍ତୁ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଏବଂ ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଭଜନ ଶୁଣନ୍ତୁ। ପ୍ରଥମେ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ବଟକୃଷ୍ଣ ଖୁଣ୍ଟିଆଙ୍କ ରଚନାରୁ।

0: Manari.
1: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ମୋହନ ସେଠ ଏବଂ ଜିତେନ୍ଦ୍ର ହରିପାଲ। ଗୀତ ରଚନା କରିଥିଲେ ଦୋଳଗୋବିନ୍ଦ ବେଶି ଏବଂ ଶିବଶଙ୍କର ପ୍ରଧାନ। ପୁରାତନ ରଚନାରୁ ମଧ୍ୟ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଏଥର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଆଧୁନିକ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ ମନୋରଞ୍ଜନ ହୋତାଙ୍କ ରଚନାରୁ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ତି ସୁଗମା ସଙ୍ଗୀତର କାର୍ଯ୍ୟକ୍ରମରେ ଆଧୁନିକ ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଶ୍ରୀକ୍ଷେତ୍ର ସୁନ୍ଦର। ଗୀତ ରଚନା ମନୋଜ ପଟ୍ଟନାୟକ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମରେ ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଶଙ୍କର ପ୍ରସାଦ ଦତ୍ତ ଏବଂ ଶ୍ରୀକ୍ଷେତ୍ର ସୁନ୍ଦର। ଗୀତ ରଚନା କରିଥିଲେ ମନୋରଞ୍ଜନ ହୋତା, ମନୋଜ ପଟ୍ଟନାୟକ ଏବଂ ଦୁର୍ଗାମାଧବ ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମରେ ଫୋନ୍ କରିବା ପାଇଁ ଆମ କେନ୍ଦ୍ରର ନମ୍ବରଗୁଡ଼ିକ ହେଲା 0663-2411-231 ଏବଂ 0663-2411-240।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ହ୍ୟାଲୋ, ଆକାଶବାଣୀ
1: ସମ୍ବାଦ
0: କାର୍ଯ୍ୟକ୍ରମ, ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟ ଦଉନ୍, କେନୁ କହୁଥିଲେ? ହଁ ଆଜ୍ଞା, ଆଉ କେନ୍ତା ଅଛନ୍ ଆପଣ? ବହୁତ ବଢିଆ, ଆଉ କୋନ୍ କାଣା ଚାଲିଛେ? ହ୍ୟାଲୋ, ହଁ ଆଜ୍ଞା, ଆଉ କୋନ୍ କେନ୍ତା କେନ୍ତା ଖବର କାଣା ଚାଲିଛେ? ଆପଣଙ୍କୁ ବଜରଙ୍ଗୀ ସିନେମାର ଧୀମା ଧୀମା ଆଖି ଶୁଣେଇ ଦମୁ। ହେଲେ ଖରା କଥା ଯେନ୍ ନାଇଁ କହୁଥିଲେ କେଁ, ଖରା କେ ଯିବା ରାଗନୁ ଆମେ କେତେଟା ଜିନିଷ୍ କେ ଧ୍ୟାନ ଦମା, ଯେନ୍ତାକି ପାନ୍ ବୁତଲ ତ ଯେନ୍ତା କରି ହେଲେ ରଖ୍ମା, ଆଉ ମୁଡ଼େ ଉଦା ଗାମଛା, କଲା ଚଷମା, ଜୁତା, ଏଇଟା ସବୁ ମାନେ ଧରିକିନା ଆମେ ଯିବାର କଥା। ହଁ, ନବେ ବର୍ଷ ଏଇଟା ପୁରିଗଲା ଆମର ଆକାଶବାଣୀ, ଆଉ ନବେ ବରଷ ତକ ତ କାର୍ଯ୍ୟକ୍ରମ କରି ଚାଲିଛି। ଆକାଶବାଣୀ ତ ପୁରା କେତେ ଦିନୁ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇକିରି ଆଗକେ ବଢି ଚାଲିଛେ, ଆଉ କାର୍ଯ୍ୟକ୍ରମ ମାନେ ଭିନ୍ ଭିନ୍ ଢଙ୍ଗର ଭିନ୍ ଭିନ୍ ରଙ୍ଗର କାର୍ଯ୍ୟକ୍ରମ ପ୍ରସାରିତ କରି ଚାଲିଛେ, ଆଉ ସମକର ମନ କେ ଜାନିକିରି ଆଜ୍ଞା ଆଜ୍ଞା, ଏଇଟା ପଛର କଥା, ଆମେ ସେ ବାବଦି ତ ଏହାଛିନ୍ କହି ନାଇପାରୁ କିଛି। ତ ଆପଣ ଯେନ୍ ଗୀତ ଶୁଣବାର୍ ଲାଗି ପସନ୍ଦ କରିଛନ୍ ବଜରଙ୍ଗୀ ସିନେମାର, ଶୁଣମା ତ ଆଜ୍ଞା, କହୁନ୍ କହୁନ୍ କହୁନ୍। ଆଜ୍ଞା ଠିକ ଅଛେ, ସବକର ସାଙ୍ଗେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟା ଶୁଣୁନ୍।
2: ଠିକ ଅଛି ମ୍ୟାଡ଼ାମ, ରହୁଛେ, ନମସ୍କାର।
0: ନମସ୍କାର।

ପସନ୍ଦର ଗୀତଟା ଶୁଣେଇ ଦଉଛୁ। କାହାକେ ଡେଡିକେଟ୍ କରବା ଲାଗି ଚାହିଁବେ କେଁ? ଆଉ ପାସରି ଦେଲେ। ଆଚ୍ଛା ଠିକ୍ ଅଛେ, ତ ସମସ୍ତେ ମିଶିକିରି ଆସୁନ୍, ଗୀତଟା ଶୁନ୍ମା। ଠିକ୍ ଅଛେ, ନମସ୍କାର।

0: ଧନ୍ୟବାଦ।
1: ଆମର ମନୋଜ ପଟେଲ, ଶ୍ୟାମା ସାଗର ସାହୁ, ସୀମାଞ୍ଚଳ ସହର ପଙ୍କଜ ମିଶ୍ର, ମୁନା ପଣ୍ଡା, ଆଉ କରମ ସାନି ସାହୁ, ନାଗୁ ପାତ୍ର, ଆଉ ହରେଶ ପରୁଆ, ସୁବଲ କୁମାର ସାହୁ,
0: ଠିକ ଅଛି
1: ଆଉ ଚୈତନ୍ୟ ପଟେଲ,
0: ଆଜ୍ଞା,
1: ଆଉ ଆମର ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ରାଧାକାନ୍ତ ଭୋଇ, ଜୟ ସୀତାରାମ,
0: ଠିକ ଅଛି,
1: ଆଉ
0: ଆହୁରି ଅଛୁ କୋନ କୋନ
1: ଆମର ଯଶୋବନ୍ତ ପାଇକ।
0: ହଉ ଆଜ୍ଞା, ତ ସମସ୍ତଙ୍କୁ ତ ଆପଣ ପ୍ରାୟତଃ କହିଦେଲେ ସମସ୍ତଙ୍କର ନାଁ, ଯେନ୍ମାନଙ୍କୁ ନାଇଁ କହିବି ସେମାନେ ବି ଜାଣୁଛୁ। ଠିକ ଅଛି, ନମସ୍କାର, ଜୟ ଜଗନ୍ନାଥ।
2: ଆଗେ ଆଗେ ତୁ, ପଛେ ପଛେ ମୁଁ, ଦୁଇ କଡ଼େ ସହରର ଲୋକ। ଆଗେ ଆଗେ ତୁ,

ଯା ହଉ ଆଜ୍ଞା, ଆପଣ ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍, ଆପଣ ମାନଙ୍କୁ ଆମର କାର୍ଯ୍ୟକ୍ରମ ଭଲ ଲାଗୁଛି, ଭଲ ଲାଗୁଛି, ସେଥିଲାଗି ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଦଉଛୁ। ଆଜ୍ଞା, କାଣା କହିଲେ? ଆପଣଙ୍କରଟା ଟିକେ ଭଏସ୍ଟା କଟି କଟି ଯାଉଛି, ଭଲସେ ବୁଝି ନାହିଁ। ହେଲା, ହଁ, ଆଚ୍ଛା ଆଚ୍ଛା, କାଲିର 90 ବର୍ଷର କଥା ପଚାରୁଛନ୍ ଆପଣ? ହଁ, ତାର ଆପଣ ଶୁଣିପାରିବେ ଯେ ଆଜିକା ଆମର ସମ୍ପାଦିତ ଅଂଶ ଆଜି ପ୍ରଚାର କରାଯିବା ଦିପହର ଆମର 4:02 ନୁ 5 ବଜେ ତକ, ବେଲବୁଡ଼ାର 5 ବଜେ ତକ ଆପଣ ଶୁଣିବେ ଏଇଟା। ଆମର ଗଲାକାଲି ଯେନ୍ 90 ବର୍ଷର ପୂର୍ତ୍ତି ଉପଲକ୍ଷେ ଯେନ୍ ସଙ୍ଗୀତ ସମାରୋହ ରଖା ହେଇଥିଲା, ତାର ସମ୍ପାଦିତ ଅଂଶ ଆମେ ଆଜି ପ୍ରଚାରିତ କର୍ମୁ ଦିପହର 4:02 ନୁ ବେଲବୁଡ଼ାର 5 ବଜେ ତକ ଶୁଣବେ। ହଁ ଆଜ୍ଞା, ହଁ କହୁନ୍, ନା କହୁନ୍। ଠିକ ଅଛି ଆଜ୍ଞା, ତ ସମସ୍ତଙ୍କର ସାଙ୍ଗେ ମିଶିକିରି ଆପଣ ବି ଗୀତଟା ଶୁଣୁନ୍। ହଉ, ତ ଯେନ୍ ମାନେ ନୂଆ ଶ୍ରୋତା ବି ଆମର ସାଙ୍ଗେ ଯୋଡ଼ି ହେଇଛନ୍, ସମସ୍ତଙ୍କୁ ଇ ଗୀତ ଡେଡିକେଟ୍ କରାଯାଉଛେ। ଆଉ ଆପଣ ଯାହା ଯାହାଙ୍କର ନାଁ ଧରିଲେ ସେମାନେ ତ ଶୁଣି ସାରିଥିବେ, କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଶୁଣୁଥିବେ ବୋଲିକିରି ଆଶା କରୁଛୁ। ଆଉ ସମସ୍ତେ ମିଶିକିରି ତାହେଲେ ଗୀତଟା ଶୁଣୁନ୍। ହଉ, ନମସ୍କାର।

हेलो, आकाशवाणी संबलपुर। हेलो, अनुरोध कार्यक्रम। ଆଜ୍ଞା, ଗରିବ ଆଜ୍ଞା, ସ୍ୱାଗତ ଆପଣଙ୍କୁ। ହେଲୋ ଅନୁରୋଧ କାର୍ଯ୍ୟକ୍ରମ କେ କେନ୍ତା ଅଛ ଆଜ୍ଞା? ବଡ଼ା ଦିନୁ କଥା ଲାଗିଲି ଆପଣଙ୍କର ସାଙ୍ଗେ। କେନ୍ତା ଅଛନ୍? ଭଲ ଅଛନ୍ କି ନାଇଁ? ଆଚ୍ଛା, ଖରା ହଉଛେ? ହଁ ହଁ, ହେଲେ କେନ୍ ଗୀତ ଶୁନ୍ମା ପହେଲା କହୁନ୍ ତ। କେନ୍ଟା କି? ଆଚ୍ଛା, ଛାତିରେ ଲେଖିଛି ତୋରିନା, ଏଇଟା ଶୁନ୍ମା। ହଉ, ଆଉ କେନ୍ତା କେନ୍ତା କହୁନ୍? ସବୁ ଭଲ ଅଛେ? ହଁ ହଁ, କାଣ ବୋଇଲେ କି? ନାଟକ କଥା ପଚାରୁଛନ୍? ହଁ ହଁ, ଆଜି ଆମର 9:30 ବଜେ, ରାତିର 9:30 ବଜେ ଶୁଣବେ ଆପଣ ସମ୍ବଲପୁରୀ ନାଟକ କଥାନ୍ତର। ହଁ, କଥାନ୍ତର ଯେନ୍ଟାକି ରଚନା କରିଛନ୍ ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ଦେଇଛନ୍ ସତ୍ୟରଞ୍ଜନ ବେହେରା, ଆଉ ତାହାକେ ପରିବେଷଣ କରିବେ ଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ତ ଶୁଣବେ ରାତି 9 ବଜେ, 9:30 ଥି। ଆଉ 90 ବର୍ଷର ଲାଗି ଯେନ୍ଟା ହେଟା ଶୁଣିପାରିବେ ଆପଣ ଦ୍ୱିପହର 4:02 ନୁ ଶୁଣବେ, ହେଲା? 9:30 ବଜେ, ରାତିର 9:30 ବଜେ ନାଟକ ଶୁଣବେ କଥାନ୍ତର, ଆଉ ଦ୍ୱିପହର 4:02 ନୁ 5 ବଜେ ତକ ଆପଣ ଶୁଣବେ ଆମର ଆକାଶବାଣୀରେ। ଯେ 90 ବର୍ଷ ପୂର୍ତ୍ତି ହେଲା ତାର ଉପଲକ୍ଷେ ଯେନ୍ ଆମର ସଙ୍ଗୀତ କାର୍ଯ୍ୟକ୍ରମ ଥିଲା ତାର କିଛି କିଛି ଅଂଶ ଆପଣ ଶୁଣିପାରିବେ, ହେଲା? ତ ଠିକ୍ ଅଛେ, ଆପଣଙ୍କର ପସନ୍ଦର ଗୀତଟା ଶୁନ୍ମା। ଆପଣ ପସନ୍ଦ କରିଛନ୍ ସିନେମା ଛାତିରେ ଲେଖିଛି ତୋରି ନାଁର ଟାଇଟିଲ୍ ସଙ୍ଗ ଶୁନ୍ମି ବୋଲୁଛନ୍, ଠିକ୍ ଅଛେ। ତ ଆପଣଙ୍କୁ ଏ ଗୀତଟା ଶୁଣେଇ ଦଉଛୁ। ଠିକ୍ ଅଛେ, ଠିକ୍ ଅଛେ ଆଜ୍ଞା, ସମସ୍ତଙ୍କୁ ଆପଣଙ୍କର ତରଫରୁ ଏଇଟା ଡେଡିକେଟ୍ କରାଗଲା। ହଉ, ଶୁଣନ୍ତୁ ତାହେଲେ ଗୀତଟା। ଜୁହାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ। ହ୍ୟାଲୋ, ହଁ ଆଜ୍ଞା, କି କହୁଥିଲେ? ଆପଣଙ୍କର ପରିଚୟ ପହିଲା ଦେଇଦେମା ଆମର ଶ୍ରୋତାମାନଙ୍କୁ।
1: ଗୋଲକ ବିହାରୀ ପ୍ରଧାନ କହୁଥିଲି, ବରଗଡ଼ରୁ କହୁଥିଲି ଆଜ୍ଞା।
0: ହଁ ଗୋଲକ ବିହାରୀ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛେ ଆଜିର ହେଲୋ ଅନୁରୋଧ କି। ଆଉ କେନ୍ତା ଅଛନ୍ ଆପଣ? ବହୁତ ବଢ଼ିଆ। ହେଲେ ଆପଣଙ୍କର ସାଙ୍ଗେ ପହିଲା କଥା ଲାଗୁଛେ ଲେଖେ ଲାଗୁଛେ।
1: ଆଜ୍ଞା ଆଜ୍ଞା,
0: ହଁ ଠିକ ଅଛେ। ଆପଣ ଆଗରୁ ଆମର କାର୍ଯ୍ୟକ୍ରମ କେ ଫୋନ କରିଥିଲେ? ଆଚ୍ଛା ଠିକ ଅଛେ, ତ ଏନ୍ତା ଫୋନ କରୁଥାଉନ୍ ଆଉ ହେଲୋ ଅନୁରୋଧ ସାଙ୍ଗେ ଯୋଡ଼ି ହେଇକିରି ରହିଥାଉନ୍। ତ ଆଜି କେନ୍ ଗୀତ ଶୁନ୍ମା?
1: ଆଜି ସମର୍ପଣ, ଓଡ଼ିଆ ଫିଲ୍ମ ସମର୍ପଣ ର ତାର ଦଶା ଭାଇ।
0: ଠିକ ଅଛେ, ସମର୍ପଣ ସିନେମାରୁ ଶୁନ୍ମା ଏ ଗ୍ରାମର ଚଷା ଭାଇ, ଏ ଗାଁର ଚଷା ଭାଇ ନେଇ। ଠିକ ଅଛେ ଆଜ୍ଞା, ତାହେଲେ ଗୀତ ଶୁନ୍ମା କି ଆଉ କାଣା କହିବାକେ ଚାହୁଁଛ? ହଁ କହିଦଉନ୍, କହୁନ୍ ଆଜ୍ଞା। କହୁନ୍ କହୁନ୍।
1: ପ୍ରଶାନ୍ତ କୁମାରୀ, ଜୟଗୋପାଳ ବେହେରା, ପୁଷ୍ପାଞ୍ଜଳି କୁମାରୀ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ନାରାୟଣ ପ୍ରଧାନ, ସ୍ୱର୍ଣ୍ଣପ୍ରଭା କର, ଜିତେନ୍ଦ୍ର ମେହେର, ହରେଶ ପରୁଆ, ଯଶବନ୍ତ ପାଇକ, ସୁବଲ ସାହୁ, ଆଉ ସ୍ପେଶିଆଲି ଆପଣଙ୍କୁ
0: ଧନ୍ୟବାଦ।
1: ବାକି ରହିଗଲେ ନା ସ୍ୱର୍ଣ୍ଣ ପଡ଼ଲା।
0: ଠିକ ଅଛି ଆଜ୍ଞା, ତ ଯେନ୍ମାନଙ୍କୁ କହିଲେ ସେମାନେ ତ ଶୁଣିଥିବେ, ଆଉ ଯେନ୍ମାନଙ୍କର ନାଁ ଧରି ନାଇଁ ପାରିଲେ ବି ସେମାନେ ବି ଜାଣୁଛନ୍ ନା କାହାଲା ଯେ କି ଆମେ ସମସ୍ତଙ୍କର ନାଁଟା ଏକାସୁରେ କହିଲା ବେଲେ କେତେ ଜଣଙ୍କର ନାଁ ବାସରି ବି ହେଇଯାଉଛି। ଠିକ ଅଛି, ତ ସବୁ ଜାଣୁଛନ୍ କଥା।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟା ଶୁଣୁନ୍ ସିନେମା ସିନ୍ଦୁର ବିନ୍ଦୁ। ଗୀତକେ ଗାଇଛନ୍ ବାଣୀ ଜୟରାମ ଆଉ ସୁଧାରାମା, ଆଉ ତାଙ୍କର ସାଥୀମାନେ ଗୀତ ଲେଖିଛନ୍ ଶ୍ରୀବତ୍ସ ଦାସ, ଆଉ ସଙ୍ଗୀତ ଦେଇଛନ୍ ପ୍ରଫୁଲ୍ଲ କର।

ଶୁଣୁଥିଲେ କେତେଟା ଓଡ଼ିଆ ସିନେମାର ଗୀତ ଆକାଶବାଣୀ ସମ୍ବଲପୁର ୟାଦେ ମୁଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମା ଗୀତ କାର୍ଯ୍ୟକ୍ରମଟି ଆଜି ଶୁଣମା ସିନେମା ଚଲତେ ଚଲତେର କେତେଟା ଗୀତ ପହିଲା ଶୁଣନ୍ କାର୍ଯ୍ୟକ୍ରମର ଇ ଗୀତଟା ଗାଇଛନ୍ ଅଭିଜିତ ଆଉ ସାଥୀ ଗୀତ ଲେଖିଛନ୍ ଜାଭେଦ ଅଖତର ସଙ୍ଗୀତ ସଜେଇଛନ୍ ଆଦେଶ ଶ୍ରୀବାସ୍ତବ।

ଇଆଦେ ଅଭିଜିତ ଆଉ ଅଲକା ୟାଗ୍ନିକ ଗାଇଥିବାର ଇ ଗୀତଟା ଶୁନ୍ମା। ଗୀତ ଲେଖିଛନ୍ ଜାଭେଦ ଅଖତର, ସଙ୍ଗୀତ ସଜେଇଛନ୍ ଯତୀନ ଲଲିତ।

0: ବୁଆଗୋ, ଇ ଚୋରଚର ହେଲା ଖରାତି ବାହାରିଲେ ମୁନୁଷ ମରି ନାଇ ଯିବ କାଇଁ ରେ?
1: ଯାର କାମ କବାର ଥିବା ସେ କେନ୍ତା କରବା? ସେ
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡ଼େ କଲେ ନାଇଁ ହୁଏ କାଏଁ? ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡ଼େ ଉଦା ଗାମଛା ଦଉନ୍,
1: ଆର ପାନ ବୋତଲଟେ ଗଲେ ସଙ୍ଗେ ଧରିଥାଉନ୍,
0: ଢିଲା ସୂତା କପଡ଼ା ପିନ୍ଧୁନ୍,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକରି ଘର ଥାକି ଦଉନ୍।

ଏହାଦେ ଶୁଣମା ସୋନୁ ନିଗମ ଆଉ ସାଥୀ ଗାଇଥିବାର ଏ ଗୀତଟା। ଗୀତ ଲେଖିଛନ୍ ଜାଭେଦ ଅଖତର, ସଙ୍ଗୀତ ସଜେଇଛନ୍ ଆଦେଶ ଶ୍ରୀବାସ୍ତବ।

କାର୍ଯ୍ୟକ୍ରମ ଶେଷେ ଉଦିତ ନାରାୟଣ ଆଉ ଅଲକା ୟାଗ୍ନିକ ଗାଇଥିବାର ଇ ଗୀତଟା ଶୁଣନ୍। ଗୀତ ଲେଖିଛନ୍ ଜାଭେଦ ଅଖତର, ସଙ୍ଗୀତ ସଜେଇଛନ୍ ଯତୀନ ଲଲିତ।

ଶୁଣିଥିଲେ କେତେଟା ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଇଆଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। କାର୍ଯ୍ୟକ୍ରମର ପହିଲା ଗୀତ ସିନେମା ମିଷ୍ଟର ଆଶିକ, ଗାଇଛନ୍ କୁମାର ସାନୁ ଆଉ ଅଲକା ୟାଗ୍ନିକ, ଗୀତ ଲେଖିଛନ୍ ଇନ୍ଦିୱାର, ସଙ୍ଗୀତ ସଜେଇଛନ୍ ଯତୀନ ଲଲିତ।

କାର୍ଯ୍ୟକ୍ରମ ସେସେ ସୁନମା ସିନେମା ମେନେ ପ୍ୟାର କିୟାର ଏହି ଗୀତ ଗାଇଛନ୍ ଏସ୍ପି ବାଲାସୁବ୍ରମଣ୍ୟମ, ଗୀତ ଲେଖିଛନ୍ ଅସଦ ଭୋପାଲି, ସଙ୍ଗୀତ ସଜେଇଛନ୍ ରାମ ଲକ୍ଷ୍ମଣ।

ସମ୍ବଲପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ, FM 101 MHz ଏବଂ ଶ୍ରୋତାମାନଙ୍କର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରୁଛନ୍ତି। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆଜି ଏଥିରେ ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଅମର ପ୍ରେମର ଏହି ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର କଟି ପତଙ୍ଗ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କଥାଚିତ୍ର ରାମ ତେରି ଗଙ୍ଗା ମେଲିର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତ ରଚନା ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି ଓଆର୍ଏସ୍ ଦ୍ରବଣ ତୋରାଣି ଘୋଳ ଦହି ଓ ଆଖୁ ରସ ପିଅନ୍ତୁ, କାକୁଡ଼ି ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ, ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ। ଆପଣମାନେ ଲତା ମଙ୍ଗେସ୍କରଙ୍କ କଣ୍ଠରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର ଅଭିମାନର ଏହି ଗୀତ। ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତ ଏସ୍ ଡି ବର୍ମନ।

0: ବୁଆଗୋ, ଇ ଚରଚରଲା ଖରାତି ବାହାରିଲେ ମନୁଷ ମରି ନାଇଁ ଯିବ କାଇଁ ରେ?
1: ଯାର କାମ କବାର ଥିବା ସେ କେନ୍ତା କରବା? ସେ
0: ଯେ ହେ କାମ କେ ସଖାଲ ବେଲେ କି ବେଲବୁଡେ କଲେ ନାଇଁ ହୁଏ କାଏଁ? ଜୀବନ ଥିଲେ ସିନେ ଜୀବିକା।
1: ହେଟା ବି ସତାଏ ନ, ଅତି ଜରୁରୀ କାମ ଅଛେ ବେଲେ।
0: ଅତି ଜରୁରୀ କାମ ଅଛେ ବେଲେ ଛତା ଧରୁନ୍, ଜୁତା ପିନ୍ଧୁନ୍, କଲା ଚଷମା ଲଗଉନ୍, ମୁଡେ ଉଦା ଗାମଛା ଦଉନ୍,
1: ଆର ପାନ ବୋତଲଟେ ଗଲେ ସଙ୍ଗେ ଧରି ଥାଉନ୍,
0: ଢିଲା ସୂତା କପଡ଼ା ପିନ୍ଧୁନ୍,
1: ଆର ଅଥା ଲାଗଲା ବେଲେ ଛାଇ ଜାଗା ଦେଖିକରି ଘର ଥାକି ଦଉନ୍।

ବାତାୟନ କାର୍ଯ୍ୟକ୍ରମରେ ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ସଂଯୁକ୍ତା ପଟ୍ଟନାୟକ, ଦେବେନ୍ଦ୍ର କର ଓ ଛନ୍ଦାରାଣୀ ସାହୁ। ଗୀତ ରଚନା କରିଥିଲେ ଦୀପ୍ତି ମହାନ୍ତି, ରଜନୀକାନ୍ତ ମିଶ୍ର ଓ ସଚି ମହାନ୍ତି। ଆମର ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ କଥାନ୍ତର, ରଚନା ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ। ଶୁଣିବାକୁ ଭୁଲନ୍ତୁ ନାହିଁ ଆଜି ରାତି 9:30 ସମ୍ବଲପୁରୀ ନାଟକ କଥାନ୍ତର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ବସନ୍ତ କୁମାର ମହାରଣାଙ୍କ କଣ୍ଠରେ ଏକ ଓଡ଼ିଶୀ ଶୁଣନ୍ତୁ, ଗୋପାଳକୃଷ୍ଣଙ୍କ ରଚନାରୁ।

ଆପଣମାନେ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ ଅଭିଜିତ ପଲଙ୍କ କଣ୍ଠରେ ଏକ ଓଡ଼ିଶୀ, ବନମାଳୀଙ୍କ ରଚନାରୁ।

0: ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଶୀ ଛାନ୍ଦ ଓ ଚମ୍ପୁ ଶୁଣିଲେ। କଣ୍ଠଶିଳ୍ପୀ ନେଇଥିଲେ ବସନ୍ତ କୁମାର ମହାରଣା, ଶିବାନନ୍ଦ ତ୍ରିପାଠୀ, ସଂଘମିତ୍ରା ପାଢ଼ୀ, ଅଭିଜିତ ପଲ, ସତ୍ୟପୀର ପଲାଇ ଏବଂ ପ୍ରିୟମ୍ବଦା ରାଉତ। ଆକାଶବାଣୀ ସମ୍ବଲପୁର ସମୟଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ ଓ ପରେ ପରେ ଶୁଣିପାରିବେ କାର୍ଯ୍ୟକ୍ରମ, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ। ତାମିଲନାଡୁରେ ଟିଭିକେ ନେତୃତ୍ୱରେ ପରିଚାଳିତ ସି ଜୋସେଫ୍ ବିଜୟଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ସପକ୍ଷରେ 144 ଜଣ ବିଧାୟକ ଭୋଟ୍ ଦେଇଥିଲେ। ଏହାଫଳରେ ଗୃହରେ ବିଜୟଙ୍କ ନେତୃତ୍ୱରେ ପରିଚାଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟଙ୍କ ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108 ଆସନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗାସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% କମ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ବନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ ବ୍ୟାପାର ମନ୍ତ୍ରୀ ଫ୍ରାନ୍ସିସ୍କୋ ପିରେସ୍ ମ୍ୟାକାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି, ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଡିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
2: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. In Tamil Nadu, C. Joseph Vijay-led TVK government wins floor test in State Assembly with comfortable majority. N. Rangaswamy sworn as Chief Minister of Puducherry for a record fifth term. Sentence states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares all India senior secondary class 12th results. Gold silver prices jump over 6% after government hiked import duty to around 15%. IMD says monsoon likely to arrive early this year. And in IPL cricket, Royal challenges Bengaluru to take on Kolkata Knight Riders in Raipur this evening. The newly sworn-in government led by Chief Minister Joseph Vijay has proven majority of 144 MLAs and has won the vote of confidence today. 22 AIA-DMK MLAs led by Edappadi Palaniswamy have opposed it. 5 MLAs, including the BJP MLA and PMK, remained neutral. DMK and other alliance partners did not participate in the motion and walked out of the assembly. The motion to prove majority was brought by Chief Minister in the assembly. The AIA-DMK led by SP Velumani supported the government. We have a report.
3: It was a day of expectation in Tamil Nadu politics. The TVK government had to face a floor test in which the AIADMK party faced a split. The former chief minister and general secretary of the party, Edappadi Palaniswamy, criticized the ruling TVK government for encouraging a split in the party. He also criticized the speaker for allowing the breakaway group of AIADMK leader SP Velumani to speak on the motion of confidence. In his speech, Velumani said that they had to take a stand in support of the government to continue the ideals of MGR and Jayalalitha. In his speech, after winning the motion of confidence, Chief Minister Joseph Vijay assured that his government will definitely protect the welfare of the minorities and work for the welfare of the people. He said that the people will accept this government because the welfare schemes implemented by the earlier governments will be continued. Udayanidhi Stalin, the opposition leader, said that the Secular Progressive Alliance will continue to work for the wishes of the people. Joy, Akashwani reporting from Chennai.
2: Veteran political leader and founder of the All India NR Congress, N. Rangaswamy, today took oath as the Chief Minister of Puducherry for a record fifth term. Along with him, A. Namasivayam of the BJP and Maladi Krishna Rao of All India NR Congress were also sworn in as ministers in the NDA government. We have a report.
4: In a simple ceremony held at Lok Nivas, Puducherry Lieutenant Governor K. Kailash Narayan administered the oath of office and secrecy to Chief Minister and the two ministers who sworn in today. Before this, Chief Secretary Sharad Chauhan read out the central government notification appointing the Chief Minister and two ministers. BJP National President Nitin Nabin, National General Secretary Organization B.L. Santosh, Puducherry in charge Nirmal Kumar Surana, State President V.P. Ramalingam, DMK Convener R. Shiva, former Legislative Assembly Speaker R. Selvam, newly elected MLAs and other party functionaries came to witness the swearing-in ceremony. After the ceremony, Mr. Rangaswamy visited the Chief Minister's office at Puducherry Legislative Assembly building and took charge. Speaking to reporters, the Chief Minister said that government would work towards developing Puducherry on the lines of Singapore. The new government marks the second consecutive NDA term in the Union Territory under the leadership of Rangaswamy. The remaining ministers in the cabinet are expected to be inducted later. Mr. Rangaswamy will also tender resignation from one of the two constituencies from which he won as MLA. Discussions are underway in NDA regarding other ministers, portfolios and the appointment of the Speaker, Deputy Speaker and Government Whip. Bibinastar, Akashwani News, Puducherry.
2: The oath-taking ceremony for the newly elected MLAs of the 18th West Bengal Legislative Assembly is underway in Kolkata. Chief Minister Subhendu Adhikari took oath from Bhavanipur seat as MLA and the Nondigram seat has been left vacant. Afterwards, five other cabinet ministers also took the oath. On the other hand, Humayun Kabir, the Aam Janata Unayan Party MLA, took oath for the Naoda seat. Kabir also won from the Rejinagar seat. The pro-time speaker Tapash Roy administered the oath. Prime Minister Narendra Modi has significantly reduced the size of his convoy during recent domestic visits while retaining all essential security arrangements mandated under the Special Protection Group SPG protocols. According to sources, the reduction in the number of vehicles in the Prime Minister's convoy was implemented during his recent visits to Gujarat and Assam. The move comes in line with the Prime Minister's 7 appeals to citizens to contribute towards economic resilience by reducing dependence on imported fuel and adopting environmentally sustainable alternatives amidst West Asia crisis. Sources further added that while the convoy size was reduced, all critical security components continue to remain in place to ensure the Prime Minister's safety. Following Prime Minister Narendra Modi's appeal, Union Home Minister Amit Shah downsized his convoy, reducing it to less than half. The chief ministers of Uttar Pradesh, Madhya Pradesh and Delhi have announced measures to reduce the use of official vehicles by ministers, MLAs and public representatives. Uttar Pradesh Chief Minister Yogi Adityanath has ordered a 50% reduction in the vehicle fleets of the CM, ministers and other officials. Chief Minister of Rajasthan Bhajan Lal Sharma has also emphasized the need to conserve petrol and diesel in the state. The Chief Minister has decided to reduce the number of vehicles in his own convoy and has directed ministers, public representatives and officials to exercise restraint in the use of vehicles. Prime Minister Narendra Modi has shared an article written by Union Minister of State for Railways Ravneet Singh Bittu, highlighting that in Punjab, modern railway stations and an improved network are paving the way for new avenues of progress. In a social media post, the Prime Minister said that this transformation is bringing many opportunities for the people of the region. He said the article illustrates how Punjab is transforming. Minister of State for Personnel, Public Grievances and Pensions Dr. Jitendra Singh today launched the 16th Pension Adalat in New Delhi. The minister chaired the Adalat for redressal of pension-related grievances. On the occasion, pensioners from all over the country participated through a hybrid mode. These Adalats aim to provide on-the-spot decisions for redressal of pension-related grievances, thus obviating the need to approach courts by the pensioners, saving both their time and money, and providing them an effective grievance redressing machinery. This is Akashvani giving you the news. For quick news updates around the clock, follow us on X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. The Central Board of Secondary Education, CBSE, today announced the Class 12th Board examination results. Students can check the results on the official website DigiLocker and Umang app by mentioning roll number. This year, the CBSE Class 12 exams were conducted between February 17th and April 10th, 2026, for lakhs of students across science, commerce and humanities streams. A CBI team has arrived in Jaipur to probe the alleged leak of the NEET examination paper and questioned around 24 people, rounded up by the Special Operations Group SOG of Rajasthan Police. Meanwhile, hundreds of people have been questioned by the SOG in Sikar and nearby areas as part of the investigation. The Minister of Environment, Forest and Climate Change will organize a series of special events across the country to highlight India's achievements in Big Cat conservation and promote the goals of the International Big Cat Alliance, IBCA. We have more from a correspondent.
5: As precursor to the Cat Alliance Summit 2026, the program will focus on India's five major wild big cat species, tiger, Asiatic lion, leopard, snow leopard, and cheetah. The event will showcase conservation efforts, challenges, and cooperation between the central government and state governments. The thematic events will be held in different parts of the country, including Gujarat, Madhya Pradesh, Odisha, Sikkim, and Maharashtra. India will host the first Cat Alliance Summit on 1st June this year in New Delhi, with participation expected from heads of state and heads of government of member and observer countries. India is home to over 70% of the world's wild tiger population and has emerged as a global leader in tiger conservation through sustained efforts under Project Tiger and the National Tiger Conservation Authority. Aman Yadav, Akashvani News, Delhi.
2: Today, BRICS Foreign Ministers meeting will start tomorrow in New Delhi. External Affairs Minister Dr. S. Jayashankar today met Minister of Foreign Affairs of Chile, Francisco Perez Marquena, this morning. In a social media post, he said that both sides held discussions on strengthening bilateral cooperation to diversify markets and sourcing and to promote the export of priority items and facilitate the services economy. Indonesian Foreign Minister Sugiano also arrived in New Delhi early this morning to participate in the two-day BRICS Foreign Ministers meeting. The meeting will be chaired by External Affairs Minister Dr. S. Jaishankar. BRICS of foreign ministers and heads of delegation from member and partner countries will participate in the meeting. They will also call on Prime Minister Narendra Modi. Gold and silver prices today witnessed a sharp surge of up to 6%. In the futures market at the multi-commodity exchange, gold for the June contract was trading nearly 6% higher at 1,62,597 rupees per 10 grams, while silver for the July contract was trading around 6.4% higher at 2,96,821 rupees per kilogram, according to the latest reports. However, during intraday trade, gold and silver prices touched gains of up to 8%. The government has raised the import duty, including cess, on gold and silver from 6% to 15%. The import duty on platinum has also been increased from 6.4% to 15.4%. Benchmark domestic equity indices rebounded today and were trading over 0.5% up in the afternoon session. The Sensex advanced 403 points to 74,962, while the Nifty rose 146 points to 23,526 when reports last came in. The broader market at the National Stock Exchange also jumped. The mid-cap 100 was trading 1.3% higher, and the small-cap 100 added 0.7% a short while ago. On the sectoral front, metal, telecommunication and consumer durables stocks lifted the market higher, while selling pressure was witnessed in IT and auto stocks. India can witness early arrival of the southwest monsoon this week. The India Meteorological Department, IMD, said conditions are becoming favourable for the advance of southwest monsoon, likely over parts of South Bay of Bengal, Andaman Sea and Andaman and Nicobar Islands towards the end of this week. According to the Met Department, the southwest monsoon normally sets in over Kerala around 1st of June every year. Meanwhile, several districts of Rajasthan are currently reeling under severe heatwave conditions, with border districts being most affected.
6: The Met Centre has issued a red alert for severe heatwave conditions in the border districts of Barmer, Jaisalmer and Phalodi for today. In addition, an orange alert has been issued for four western districts, while a yellow alert has been sounded for six southwestern districts of the state. Not only the days, but the nights are also witnessing intense heat, with temperatures remaining above 30 degrees Celsius at several places. The prevailing heatwave conditions

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଙ୍କଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯେଉଁ ସବ୍ସିଡି ଦେଉଛି ସେ ସବ୍ସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯେଉଁ ସବ୍ସିଡି ଦେଉଛି ପ୍ରୋତ୍ସାହନଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ଏ ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
0: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟାତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷାଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ। February 17 April 10 ମଧ୍ୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ 18 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ।

ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8-15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା ଏକ ମାସ ଧରି ପ୍ରତ୍ୟହ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ରୀଡ଼ାବିତଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିବା ସହ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ବିଶିଷ୍ଟ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର କାଳଜୟୀ ସୃଷ୍ଟି ବାଜି ରାଉତ, ପଲ୍ଲିଶ୍ରୀ ଓ ଛୋଟ ମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍କରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 20 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରତ୍ୟେକ ବର୍ଷ 6 ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର, ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ, ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରେଲିଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ଧୁରନ୍ଧର ଦ ରିଭେଞ୍ଜର ଏହି ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀମାନେ ହେଲେ ଏବଂ ଗୀତ ରଚନା କରିଛନ୍ତି ଜସ୍ମିନ୍ ସାଣ୍ଡଲାସ ଓ ସତିନ୍ଦର ସର୍ତାଜ। ସଙ୍ଗୀତ ଶାଶ୍ୱତ ସଚଦେବ।

ଏଥର ଶୁଣନ୍ତୁ କଥାଚିତ୍ର MS ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରିର ଏହି ଗୀତ। କଣ୍ଠଧାନ କରିଛନ୍ତି ଅରମାନ ମଲ୍ଲିକ, ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତ ଅମାଲ ମଲ୍ଲିକ।

ଟାଇଗର ଜିନ୍ଦା ହେ ଏହି କଥାଚିତ୍ର ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଆତିଫ ଆସଲାମ, ଗୀତିକାର ଇରଶାଦ କାମିଲ, ସଙ୍ଗୀତ ବିଶାଲ ଶେଖର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 3ଟା। ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା।
1: ମାକ୍କା ପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ଯେନ୍ ନାମେ କୁଣା ଭାଷାତି ପ୍ରଚାର ପ୍ରସାର ମାନାଲି। ଇ କାର୍ଯ୍ୟକ୍ରମ ଯେନ୍ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲଦାର ଯେତେ ରିନ୍ ଆକାଶବାଣୀ ତରଫତି ଜୁହାର। ମହାପୁରୁଗେ ସିର୍ଜିନା ବାଢ଼େ ବିଚିତ୍ର ଦୁ ତାଙ୍ଘେ ସିର୍ଜିନା ବାବଦନୁ ଚିନ୍ତା କାମନା ନାମେ ଲେଖା ଆଲାର୍ଗେ ଛୋଟିଟି କଥା ମାନିଲି ଦୁ ନାମ ମହାପୁରୁଷେ ଯେତ୍କି ସିର୍ଜିନା ଆତିଲି ଆଦାନ ନାମ ଯେତ୍କି ଆହତ ହେତ୍କି ଆହୁରି ଆହାଗେ ଲାଗାନ ବାକି ରକ। ତାଙ୍ଘେ ସିର୍ଜିନାନୁ ହାର୍ବୁ ଆତିଲି ତାଙ୍ଘେ ସିର୍ଜିନାନୁ ପାହାଡ଼ ପର୍ବତ ଲାମ୍ରା କେର୍ କିଛି ଯେ ଲାମ୍ରା କେର୍ କିଛି ତାଙ୍ଘେ ସିର୍ଜିନାନୁ ଚୌଡ଼ୁ ଆତିଲି ଖଲଖଲାତିଲ ଖଲଖଲାତିଲ ହନ୍ନେ ଏତେ ଆଉ ବାହଚା କେର୍ କିଛି ସମୁନ୍ଦରକେ କେଡ଼େ ସୁନ୍ଦର ବାଢ଼େ ବାଢ଼େ ମାନ୍ନୁ ସାଗୁଆ ସାଗୁଆ ଏଥରାଲି ପୁର୍ଥି ଆରୁ ଧୁକା ଇନ୍ନେ ବାହାଲି ଯେ ସୁଲସୁଲାତେଲ ଯଦି ନାମ ଆଦାନ ଅନୁଭବ କାମତ ହେଲେ ପ୍ରକୃତିରେ ନାମେ ମନ ବୋଧି ହନ୍ନେ ସୁଲସୁଲାତେଲ ଖୁଲଖୁଲାତେଲ ଆହୁରି ଆଗଲି ଆଗଲିଗେ ବୁଙ୍ଗ। ଇ ପରିବେଶ ଇ ମହାପୁରୁଗେ ସିର୍ଜିନା ନାମେ ଲଗାନ ଯେନ୍ କାମଚି ଚିକିଛି ଆଦାନ ଏରକୁନ୍ ପ୍ରକୃତିରେ ନେ ପ୍ରକୃତି ଭଲ ଖାଲନାର ପ୍ରକୃତି ସାଙ୍ଗେ ତମେ ଯେନ୍ ଜୀବନଯାପନ କମାଲନାର ଆର୍ ମଦରନାର ଚିନାର ଘାକର ଲଗାନ ତାମା କିଡ଼ା ଲଗାଲି କା ଆମୁନକା ଲଗାଲି ଯେ ପ୍ରକୃତିରେ ଇ ପ୍ରାକୃତିକ ପରିବେଶ ଆଲାରିନ୍ ନାମେ ବିଶେଷ କରି କୁଣା ସମ୍ପ୍ରଦାୟରିନ୍ ବହୁତ ଆକୃଷ୍ଟ କାମଚିକିଛି ଆର୍ ଆମେ ପ୍ରକୃତିକେ ସାଙ୍ଗେ ଉଜ୍ଜାଲନାର ପ୍ରକୃତି ସାଙ୍ଗେ ବେଚାଲନାର ପ୍ରକୃତି ସାଙ୍ଗେ ନାଚ ଗୀତ କାମିକିରି ତମେ ଜୀବନ ବନ ଆଗଲି ଆଗଲି ହୁଆଲନାର ଆଦିଗେ ଲଗାନ୍ତା ପ୍ରକୃତି ପ୍ରେମୀ ବାନାର ଇ ଆଦିବାସୀ ସମ୍ପ୍ରଦାୟରିନ୍ ଆରୁ ନାମେ କୁଣାଥି ପ୍ରକୃତିରେ ପ୍ରକୃତି ପୂଜା କାମଦାତ ପ୍ରକୃତି ବୋଧ ନାମେ ଜିତିତ ବୋଲିକିରି ଭାବଦାତ ବୋଲିକିରି ନାମ ସବୁବେଳେ ତାଙ୍କ ସମ୍ମାନ ଚିଆଲଦାତ ଆରୁ ହନ୍ନେ ଯଦି ବଥ ହେଲେ ଏ କୁଣା ସମ୍ପ୍ରଦାୟରେ ବାଢ଼େଟେ ମହାପୁର ମାନାଲି ଧାର୍ମେ ବେଲାୟ ଆସ ଆର୍ଗାଲ ଦାସ ଏତାଲ ଦାସ ଯେତେରି ନେହେରାଲ ଦାସ ଭଲ ମନ୍ଦ ଛନ୍ଦ କପଟ ସାହାଯ୍ୟ ସହଯୋଗ ନେ ଯାହା ବି କମାଲନାର ନ୍ୟାୟ ଚିଆଗେ ଲଗାନ ଆସ୍ମିତି ଏହେରାଲ ଦାସ ଆଦିଗେ ଲଗାନ୍ତା ଇ କୁଣା ସମ୍ପ୍ରଦାୟର ନେଖେ ଅନିଷ୍ଟ କାମାଗେ ଲଗାନ ଆଗଭର ପଲନାର ମାନା ଆର୍ ସରଳ ବିଶ୍ୱାସୀରୁ ପ୍ରକୃତିରେ ଦୁସରା ଆଲାର୍ଗେ ଯେନ୍ତା ଭଲ ମାନ ଯେନ୍ତା ସୁଖ ଶାନ୍ତିନୁ ରସ ଆଦିଗେ ଲଗାନ ଭିତମ ଚେଷ୍ଟା କମନାର ଆଉ ପ୍ରକୃତିରେ ଇ କୁଣା ସମ୍ପ୍ରଦାୟରେ ଯେନ୍ ଗୀତୁ ଆତିଲି ଇ କୁଣା ସମ୍ପ୍ରଦାୟରେ ଯେନ୍ ବାଦ୍ୟ ଆତିଲି ଆର୍ ଯେନ୍ ପ୍ରକାର ନୃତ୍ୟ ଆତିଲି ଆନ୍ନୁ ତାମ ନିଜ ଜିଆବନ ସାମିଲ କାମନାର ଆରୁ ଅଣ୍ଟା ସୁଖୀ ଜୀବନଯାପନ କାମାଗେ ଲଗାନ ଚେଷ୍ଟା କାମନାର।

ದೇಕೊನ್. ನಮ್ಗೆ ಹರಿ ನಂದಾತ್ ಜಿ ನಮೇ ಹೆಡ್ಡು ಕಾ ಹೆಕ್ಕಾ ಕಾ ನಮೇ ಏಕಾಬಕಿನ್ ಭಿ ನಮೇ ಶರೀರ ಬಡ್ ಜದಿ ಅಸುವಿಧಾನು ಖತರಾ ಹೇಲೆ ಆದ್ಗೆ ಪೂಜಾ ಪಾಠ ನಂದಾತ್ ಗುನಿಆ ಬಯದ କାମଦାତ ଆରୁ ଭଲ ମାନନ କତ ବୁଲିକରି ନାମ ଚିନ୍ତା କାମଦାତ ହେଲେ ସାମିଆ ବାଦଲାରା କେରା ଦିନ ନାମେ ଯଦି କିଛି ଅସୁବିଧା ମାନଜା କା କିଛି ବି ଯଦି ନାମେ ସମସ୍ୟା ନାମେ ପରିବାରନୁ ନାମେ ଆଲର୍ଗି ଲାଗନ ମାନଜା ହେଲେ ନାମ ବୈଜ୍ଞାନିକ ପଦ୍ଧତିନୁ ବି ଏକାନିକରି ନାମ ଆଦାନ ସାଲଖାଙ୍ଗତ ଆ ଜିନିଷପନ୍ ଭାବନା କଥା ଆଉ ହନ୍ୟ ଏର ଥାଲେ ନାମେ ଶରୀର ବୋଧ ନାମେ ସବୁ କିଛି ନାମ ଯଦି ଠିକ୍ ଆତଲ ଦାତ ନାମ ଯଦି ସୁସ୍ଥ ସବଲ ଆତଲ ଦାତ ହେଲେ ନାମେ ପରିବାର ବି ଠିକ୍ ହିସାବେ ଚାଲର ତେଙ୍ଗନା କଥାତ୍ ଯେ ଆମେ ହେକ୍କା ହେଡ଼ୁ ଯଦି ଠିକ୍ ର ହେଲେ ନାମ କାମାଣି ଧାମାଣି କାମତ ଆରୁ ନାମ ନିଜେ ପହଁସରତ ଆରୁ ନାମେ ହାଦୁ ବଚ୍ଚରିନ୍ ପହଁସତ ନାମେ ପାହାଡ଼ ପାଟକିନ୍ତା ନାମେ ଯାହା ସବୁ ରୀତିନୀତି ଯାହା ସବୁ ବେଞ୍ଜାକା ଜାତଲି ଜିତେ ସାନ କତ ବାରତାରୁ ସମାଜନୁ ଠିକ୍ ହିସାବ ଚାଲରତ ହେଲେ କିଛି ଯଦି ଅସୁବିଧା ମାନଜା ହେଲେ ନାମ ଯଦି ଆକୁନ୍ତା ଏ ବୈଜ୍ଞାନିକ ଯୁଗକେ ଯାହା ପଦ୍ଧତି ଥିଲେ ଆଦାନ ଯଦି ନାମ ଗ୍ରହଣ ମା କାମ ଥିଲେ ନାମା ହିଁ ଅସୁବିଧା ମାନ ତେଙ୍ଗନା କଥା ଯେ ନାମେ ଶରୀରନ୍ତା ହାନ୍ନୁ ଯୋଡ଼େ ବାଢ଼ିଟେ ସମ୍ପତ୍ତି ହାନ୍ନୁ ଯଦି ମାନ୍ଲା ଦିନ ହେଲେ ନାମେ ଶରୀର ବୋଧ ଅକାମି ହେଇକିରି ରକ ତା ହାନ୍ନୁ ଯେନ୍ତା ଭଲ୍ର ଆଦ୍ଗି ଲାଗନ୍ ବି ଧ୍ୟାନ ଚିନା କଥା ଆରୁ ପାରମ୍ପରିକ ଯେନ୍ ବିଶ୍ୱାସ ଆତଲି ଆଦାନ ଛାଡ଼ିକିରି ନାମେ ହାନ୍ନୁଗେ ଚେକଅପ୍ କାମନା କଥା ଠିକ୍ ଆତଲି କାମଲ୍ଲା ଆଦାନ ହାନା କଥା ଏନେର୍ଗେ ଆକୁନ୍ ଭିନ୍ ଭିନ୍ ଚିକିତ୍ସା ପଦ୍ଧତି ବାର୍ଚ୍ଚା ଦିନ ନାମ ଯଦି ପାଛିଲି ରତ୍ କଥ ହେଲେ ଇ ପ୍ରକାର ଯେନ୍ ଅମୂଲ୍ୟ ସମ୍ପଦ ନାମେ ଆତଲି ହାନ୍ନୁ ଯୋଡ଼େ ଆଦାଦ ନଷ୍ଟମାନ୍ନା ସମ୍ଭାବନା ଆତଲି ତା ହେଲା ଏକଲା ହିଁ ମା କାମନା କଥା ଯେତେବେଳେ ବି କିଛି ଅସୁବିଧା ମାନାଲି ଡାକ୍ତର ଆଜ୍ଞା ଗାର୍ଗେ ଚାହାନୁ କାନା କଥା ଆରୁ ନିଜର ସମସ୍ୟା ବନ୍ ତେଙ୍ଗନା କଥା ତା ଇସବୁ ଜିନିଷ୍କେ ସଚେତନତା ଏକାନେ ମାନତ ଆରୁ ନାମ ଆହାଙ୍ଗତ ଆଦ୍ଗେ ଲଗାନ୍ ସରକାର ଭି ଭିନ୍ ଭିନ୍ ବ୍ୟବସ୍ଥା କାମ ଚିକିଛି ଆବନ୍ ନାମ ଯଦି ଆହ ଥାଲେ ନାମ ନାମାଗେ ଲଗାନ୍ ଆଦାନ ବ୍ୟବହାର କାମାଙ୍ଗତ ଆଉ ନିଜେ ଠିକ୍ ହିସାମ ରାଙ୍ଗତ୍।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୋପୋ ଝକା ଝକା। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସନ୍ତୋଷ ପିଙ୍ଗ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ହିରୋର ଏହି ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୋରିନ ଭଟ୍ଟ ଓ ପାମିଲା ଜୈନ। ଗୀତିକାର ନିଜାମ, ସଙ୍ଗୀତ ଦୀପକ କୁମାର।

ଆପଣମାନେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କଥାଚିତ୍ର କଟକ। କଣ୍ଠଦାନ କରିଛନ୍ତି ସତ୍ୟଜିତ ପ୍ରଧାନ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର କଥାଚିତ୍ର କେହି ଜଣେ ଭଲ ଲାଗେରିର ଏହି ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଓ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୀତିକାର ବିଜୟ ମଲ୍ଲ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ତାମିଲନାଡ଼ୁ ବିଧାନସଭାର ଆସ୍ଥା ଭର୍ତ୍ତି ଜିତିଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। କମ୍ ହେଲା ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାତି ଲାଗିଥିବା ଗାଡ଼ି ମୋଟରର ସଂଖ୍ୟା। ସୁନ ଆର୍ ଅଲଗା ଧାତୁ ଉପରେ ଆମଦାନୀ ଶୁଳ୍କ ବଢ଼ାଲେ କେନ୍ଦ୍ର ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଛାନଭିନ୍ ଲାଗି ଜୟପୁର ପହଞ୍ଚିଲେ ସିବିଆଇର ଖାସ୍ ଦଳ। ଆଜି ନୂଆଦିଲ୍ଲୀ ପହଞ୍ଚିଛନ୍ ଇଣ୍ଡୋନେସିଆର ବୈଦେଶିକ ମନ୍ତ୍ରୀ ସୁଗିଓନୋ। ଆଗାମୀ ମୂଲ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକଟି ଦେବେ ଯୋଗ। ଆଜି ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ତରଫରୁ ହେଉଥିବା 12 କ୍ଲାସ୍ ପରୀକ୍ଷାର ଫଳାଫଳ। ଅଧିକା ବୈଦ୍ୟୁତିକ ଗାଡ଼ି ଇଭି ବ୍ୟବହାର କରିବା ଲାଗି ରାଜ୍ୟର ଲୋକଙ୍କୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ମେ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା କରୁଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ। ଜାରି ରହିଛି ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା। ନାକର କବିଆର ଜ୍ଞାନପୀଠ ପୁରସ୍କାର ବିଜେତା ସଚିତ ରାଉତରାୟଙ୍କୁ ଆଜି ତାଙ୍କର ଜୟନ୍ତୀ ଲାଗି ସାରା ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବେ 28 ତାରିଖରୁ ଭୁବନେଶ୍ୱରରେ ହେବ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁବ ଖାନ୍ଙ୍କର 78 ବୟସ୍ତି ହୋଇଛି ପରଲୋକ। ଝାରସୁଗୁଡ଼ା ଜିଲ୍ଲା କୁଲାବିରାନ ଲୋକାର୍ପିତ ହେଲା ରାଜ୍ୟର ପହିଲା ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ୍। ଏତକର ମହଲିଆ ମିଲ୍ବା 108 ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା। ଆଇପିଏଲ୍ କ୍ରିକେଟ୍ ଥି ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକେ ଭେଟ୍ବା କୋଲକାତା ନାଇଟ୍ ରାଇଡର୍ସ। ଏହି ହପ୍ତା ଥି ଦେଶକେ ପହଞ୍ଚିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଚ୍ଏନ୍ଏର ମୁଖ୍ୟ ଖବରିନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଆକାଶବାଣୀ ସମ୍ବଲପୁର। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟଠାରେ ଆକାଶବାଣୀ ସମ୍ବଲପୁର ଆନୁକୂଲ୍ୟରେ ଆୟୋଜିତ ଲୋକଗୀତ ଓ ନୃତ୍ୟର ବିଶେଷ କାର୍ଯ୍ୟକ୍ରମ ନୂଆ 90ର ବେତାର ବିବରଣୀ ଶୁଣନ୍ତୁ। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସୌଭାଗ୍ୟ କୁମାର ରଥ।
2: ଆପଣଙ୍କ ପ୍ରିୟ ଆକାଶବାଣୀ ପ୍ରତିଷ୍ଠାର ଗୌରବମୟ 90 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟରେ ଗତକାଲି ମଇ 12 ତାରିଖ ସନ୍ଧ୍ୟା 6:30ରେ ଆୟୋଜିତ ହୋଇଥିଲା ଲୋକଗୀତ ଓ ନୃତ୍ୟର କାର୍ଯ୍ୟକ୍ରମ ନୂଆ 90। ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ ସମ୍ବଲପୁରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଙ୍ଗ ଅଧ୍ୟକ୍ଷତା କରିବା ସହିତ ଆକାଶବାଣୀ ସମ୍ବଲପୁରର ଯାନ୍ତ୍ରିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଏବଂ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଏବଂ ଜିତେନ୍ଦ୍ର ହରିପାଲଙ୍କ ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ ପରେ 3 ମୁଖ୍ୟ ଅତିଥିଙ୍କୁ ଔପଚାରିକ ଭାବେ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସନ୍ଧ୍ୟାରାଣୀ ପୃଷ୍ଟି।
3: ଭିନ୍ ଭିନ୍ ଜାଗା, ଭିନ୍ ଭିନ୍ ଭାଷା, ଭିନ୍ ଭିନ୍ ବିଧନ ଉଢ଼ନ ଆଉ ଭିନ୍ ଭିନ୍ କଳା ସଂସ୍କୃତି ପରମ୍ପରା, ହେଲେ ଫେର୍ ଆମେ ସଭେ ଗୋଟେ, ଆମର୍ ମନ୍ ଏକ, ଆମର୍ ଭାବ ଏକ, ଭିନ୍ନତା ଭିତରେ ଏକତାର ଝଲକ ଦିଶି ଆମର୍ ଠାନେ, ଆଉ ସମକୁ ଗୋଟେ ଡୁରେ ବାନ୍ଧି ରଖିଛେ ଆକାଶବାଣୀ, ଆମର୍ ଆକାଶବାଣୀ। ଛୁଆନୁ ବୁଢ଼ା, ଗାଁନୁ ସହର, ହିମାଳୟନୁ କନ୍ୟାକୁମାରୀ, ସବୁଠାନେ ଅଛେ ଆମର୍ ଆକାଶବାଣୀ। ଇତିହାସ ପୃଷ୍ଠାକେ ଉଲ୍ଟାଲେ ପହଲା କରି ଆମର୍ ଦେଶେ ମୂଲ ହେଇଥିଲା 1923 ଥି ବେତାର ପ୍ରସାରଣ ବମ୍ବେର ରେଡ଼ିଓ କ୍ଲବ ଜରିଏ। ତାରୁତ୍ରୁ ଇଣ୍ଡିଆନ୍ ବ୍ରଡ଼କାଷ୍ଟିଂ କମ୍ପାନୀ ବେସରକାରୀ ଭାବେ ପ୍ରସାରଣ କାର୍ଯ୍ୟକ୍ରମକେ ଜାରି ରଖିଥିଲା, ହେଲେ 1930 ଥି ସରକାରୀ ଭାବେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ ମୂଲ ହେଲା, ଆଉ ଯେନ୍ଟାକେ ପଛେ ନାଁ ଦିଆଗଲା ଅଲ୍ ଇଣ୍ଡିଆ ରେଡ଼ିଓ 1936 ଜୁନ୍ 8 ଥି। 1936 2026 ତକ 90 ବର୍ଷ ପୁରା କରିଛେ ଆମର୍ ଆକାଶବାଣୀ। ସଫଳତାର ସହିତ ଶୃଙ୍ଖଳିତ ଭାବେ ଆଉ ଶାଳୀନତା ରକ୍ଷା କରିକିରି ଆଉ ପୁରା ଦେଶ ମନାଉଛେ ଏ ଉତ୍ସବ। ନବେ ବରଷ ପୂର୍ତ୍ତିର ଉତ୍ସବ, ଖୁସିର ଲହର ସବୁଆଡ଼େ। ଆଉ ଇହୁଧେ ଆମର କାର୍ଯ୍ୟକ୍ରମ ନୂଆ ନବେ।
2: ପରେ ପରେ ସ୍ୱାଗତ ସଙ୍ଗୀତ ସମବେତ କଣ୍ଠରେ ଗାନ କରାଯାଇଥିଲା। ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ, ଲିପିକା ବିଭାର, ଗଗନ ବାଗ ଏବଂ ଶତ୍ରୁଘ୍ନ ଲୁହା ଏହି ସଙ୍ଗୀତ ଗାନ କରିଥିଲେ।

0: ଉଦ୍ଘାଟନୀ ଭାଷଣରେ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଂ ଆକାଶବାଣୀର ନବବର୍ଷର ଗୌରବମୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।
1: ଭାରତୀୟ ଜନଜୀବନର ସହଚର, ସଂସ୍କୃତିର ବାହକ, ଶିକ୍ଷା ସୂଚନା ଏବଂ ମନୋରଞ୍ଜନର ବିଶ୍ୱସନୀୟ ମାଧ୍ୟମ ଆମର ଅତି ପ୍ରିୟ ଆକାଶବାଣୀ ତାର ନବବର୍ଷ ପୂରଣ କରୁଛି। 1936 ମସିହାରୁ ଆରମ୍ଭ ହୋଇଥିବା ଏ ଅନୁଷ୍ଠାନ କେବଳ ପ୍ରସାରଣର ଅନୁଷ୍ଠାନ ନୁହେଁ, ଏହା ଆମ ଦେଶ ଭାରତବର୍ଷର ସ୍ପନ୍ଦନ, ଲୋକମାନଙ୍କର ଭାବନା ଏବଂ ଭାରତୀୟ ସଂସ୍କୃତିର ଏକ ଜୀବନ୍ତ ପ୍ରତିବିମ୍ବ। ସ୍ୱାଧୀନତା ଠାରୁ ଆରମ୍ଭ କରି ଦେଶ ଗଠନ ପର୍ଯ୍ୟନ୍ତ, ଗ୍ରାମୀଣ ବିକାଶ ଠାରୁ ଆରମ୍ଭ କରି ନୂତନ ପ୍ରଯୁକ୍ତିର ପରିଚୟ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଆକାଶବାଣୀ ସବୁବେଳେ ଲୋକଙ୍କ ପାଖରେ ରହିଛି। ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବର୍ଗଙ୍କ ପାଇଁ ବିଭିନ୍ନ ଧରଣର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକମାନଙ୍କର ପ୍ରିୟଭାଜନ ହୋଇପାରିଛି। ଏହି ଆକାଶବାଣୀ ଯେତେବେଳେ ଦେଶ ଯୁଦ୍ଧର ସମ୍ମୁଖୀନ ହୁଏ, ଯେତେବେଳେ ଏକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୁଏ।

0: ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ସେତେବେଳେ ଆକାଶବାଣୀ ଦକ୍ଷତାର ସହିତ ତା'ର କାର୍ଯ୍ୟ ସମ୍ପାଦନ କରି ସମାଜରେ ସ୍ଥିରତା ଆଣିପାରିଛି ଏବଂ ଶାନ୍ତି ପ୍ରତିଷ୍ଠା କରିପାରିଛି। ଆଜିର ଏଇ ଡିଜିଟାଲ ଯୁଗରେ ମଧ୍ୟ ନିଜକୁ ସୀମିତ କରି ରଖିନାହିଁ, ସମୟ ସହିତ ନିଜକୁ ମଧ୍ୟ ପରିବର୍ତ୍ତିତ କରିଛି ଏବଂ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ନୂଆ ନୂଆ ଶ୍ରୋତାମାନଙ୍କ ସହିତ ଯୋଡ଼ି ନିରନ୍ତର ଭାବରେ ସେବା ଯୋଗାଇ ଆସିଛି। ସ୍ଥାନୀୟ ଭାଷା ସାହିତ୍ୟ ସଂସ୍କୃତିର ସଂରକ୍ଷଣ ସହିତ ପ୍ରଚାର ପ୍ରସାରରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତା ସହିତ ସ୍ଥାନୀୟ ଲୋକକଳା ଲୋକ ସଂସ୍କୃତି ସ୍ଥାନୀୟ ପ୍ରତିଭାମାନଙ୍କୁ ଚିହ୍ନଟ କରି ଦେଶ ବିଦେଶରେ ମଧ୍ୟ ପରିଚିତ କରିବାର ଏକ ସୁଯୋଗ ସୃଷ୍ଟି କରିପାରିଛି ଆକାଶବାଣୀ।
1: କ୍ରିଷ୍ଣା ପଟେଲ ନିଜର ସଫଳତାର ଅନେକ ଶ୍ରେୟ ଆକାଶବାଣୀକୁ ପ୍ରଦାନ କରି କହନ୍ତି,
2: 90 ବର୍ଷ ଯେନ୍ ଆମର ପୁରଲା, ଏ 90 ବର୍ଷ ଭିତରେ ଆକାଶବାଣୀର ପ୍ରଡ଼କ୍ସନ୍ ଥିଲା କାଳଜୟୀ ରଙ୍ଗବତୀ ଗୀତ ଜନ୍ମ ନେଲା ଆକାଶବାଣୀ ସମ୍ବଲପୁରରେ, ଆଉ ରଙ୍ଗବତୀର ଏନ୍ତୁଡ଼ି ଶାଳ ହେଉଛି ସମ୍ବଲପୁର ଆକାଶବାଣୀ। ସେତେବେଳେ ଯେନ୍ ମ୍ୟୁଜିସିଆନ୍ ଥିଲେ, ଯେନ୍ କଳାକାର ଥିଲେ, ସମସ୍ତଙ୍କର ଅବଦାନ ସିନା ରହିଛେ। ମୋର ଭବିଷ୍ୟତ ଲାଗି ସମସ୍ତଙ୍କୁ କଳାକାରକୁ ମୋର ଅନୁରୋଧ ଯେ ଆମର ଯେନ୍ତା ଫ୍ୟୁଚର୍ରେ ଆହୁରି ବଢ଼ିଆ ବଢ଼ିଆ ଗୀତ ସବୁ ବାହାର କରିବେ। ଆଜି ଯେନ୍ ମୁଁ ଷ୍ଟେଜ୍ରେ ମୁଁ ଠିଆ ହେଇଛେ, ପଦ୍ମଶ୍ରୀ ଲାଗେ, ପଦ୍ମଶ୍ରୀ ମୁଇଁ ନାଇଁ ପାଇ, ଆମର ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ପାଇଛି, ମୁଇଁ ନାଇଁ ପାଇ, ମୁଇଁ ନେବି ତ ମାତ୍ର, ମୁଇଁ ନାଇଁ ପାଇ।
1: ଜିତେନ୍ଦ୍ର ହରିପାଲ ଆକାଶବାଣୀର ନୂଆ ରୂପକୁ ଅନେକ ପ୍ରଶଂସା କରିଥିଲେ।
3: 90 ବର୍ଷ ରେଡ଼ିଓ ଷ୍ଟେସନ୍କେ ପୁରିଲା, ହେଲେ ସମ୍ବଲପୁରୀ ଗୀତଟା ବୁଢ଼ା ନେଇ ହେଇକି ବୁଢ଼ି ନାହିଁ। ଆଜି ରେଡ଼ିଓରେ ଅଫିସ୍ କାମ ତ ସବୁ ଚାଲିଛେ, କିଛିଟା କାର୍ଯ୍ୟକ୍ରମ ହେଉଛେ, କିନ୍ତୁ ତେବେ ବି ଆଜି ବି ସେ ରେଡ଼ିଓ ଫେର୍ ଯୁବାବସ୍ଥାକେ ଫେରିଛେ FM ରୂପରେ।
1: ମିତ୍ରଭାନୁ ଗୌନ୍ତିଆ, ଆକାଶବାଣୀ ସମ୍ବଲପୁର ଲାଗି ଏ ଅଞ୍ଚଳର ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିଛି ବୋଲି ନିଜ ଅଭିଭାଷଣରେ ଦୃଢ଼ୋକ୍ତି ପ୍ରଦାନ କରିଥିଲେ।
4: 1963 ଆକାଶବାଣୀ ଆମର ସ୍ଥାପନ ହେଲା, ସ୍ଥାପନ ହେଲା ଉତରୁ ଆକାଶବାଣୀ ସମ୍ବଲପୁର ଅଞ୍ଚଳର ଲୋକଗୀତ ପ୍ରଚାର କରୁଥିଲା, କମ୍ ଥିଲା ସେ ଗୀତ, ପ୍ରଚାର ସରିଗଲା ଆଉ ସେ ନି ପାଇଲା ଆହୁରି ଗୀତ, ତେଣୁ ସେ ଗୋଟେ ସମସ୍ତଙ୍କୁ ଆହ୍ୱାନ କରଲା ଯେ ପଶ୍ଚିମ ଓଡ଼ିଶାର ଯେନ୍ କବିମାନେ ଗୀତ ଲେଖୁଛନ୍, ସମ୍ବଲପୁରରେ ଗୀତ ଲେଖୁନ୍। ଏଇଟା ଶୁଣିଲା ଉତରୁ ମୁଁ ସମ୍ବଲପୁରୀ ଆଡ଼କୁ ଆଇଲି, ମୁଁ ଓଡ଼ିଆରେ ଲେଖୁଥିଲି, ସମ୍ବଲପୁରରୁ ଆଇଲା ଉତରୁ ଗୀତି କବିତା ଲେଖିଲି ମୁଇଁ। ଆଉ 71-80 ଯାକର ସମ୍ବଲପୁରୀ ସାହିତ୍ୟର କି ଇତିହାସର କି ଗୀତର ଗୋଟେ ସେଟା ସୁନା ସମୟ ଥିଲା। ସେ ସମୟରେ ବହୁତ ଗୀତ ଜନ୍ମ ନେଇଛେ, ଯେନ୍ଟାକି ସେ ଭିତରେ ରଙ୍ଗବତୀ ଗୋଟିଏ 1977 ଜନ୍ମ ନେଲା ସେ, ଆଉ ତାର ସୁନା ଜୟନ୍ତୀ ପୁରୁଛେ 2027 ଆମର ରଙ୍ଗବତୀ ଗୀତର। ସେ କଥା ବି ମୁଇଁ ଆକାଶବାଣୀ କହୁଥିଲି, ଆକାଶବାଣୀ ବି ସେତିକି ବେଳେ ପାଳନ କରିଥିଲା। ଏନେ ପ୍ରଥମ କରି ଭାଇଜୁଟିଆ ନାଟକଟା ଆକାଶବାଣୀ ରେକର୍ଡ଼ିଂ କରିଥିଲା, ଆଉ ସେଇଟା ସବୁବେଳେ ଆମର ଯେନ୍ ସୁରମାଲିକା ପ୍ରୋଗ୍ରାମ ହେଉଛି, ଶୃଙ୍ଗାର ରସଧର୍ମୀ ଗୀତ ସବୁ ଦେସନ୍। ଦିନେ ମୁଁ ଚିନ୍ତା କଲି କାଁ କରି ସବୁବେଳେ ଶୃଙ୍ଗାର ହେବା, ଭାଇ ବହେନ ଗୀତ ତିନିଟା ଗାଉଁ, ଭାଇ ଗୋଟେ ଗାଉ, ବହେନ ଗୋଟେ ଗାଉ, ଭାଇ ବହେନ ଗାଇବେ। ଇ ଗୀତକୁ ଇନୁ ଆମର ଆକାଶବାଣୀନୁ ଶରତ ନାରାୟଣ ବେହେରା, ଆମର ମାନଭଞ୍ଜନ ହୋତା, କାର୍ତ୍ତିକ ସର ନାୟକ ଆଉ ପ୍ରଭୁତ୍ତମାନ ଧରିକିରି କୁଚିଣ୍ଡା ଗଲେ, କୁଚିଣ୍ଡାର ଡାକମଲାରେ ବସିକିରି ମୋତେ ଡାକିଲେ, ଆଜ୍ଞା ଇ ଗୀତ ତିନିଟାକେ ଆପଣ ଗୀତିନାଟ୍ୟ କରିଦଉନ୍ ବୋଲିକିରି, ଯେନ୍ଟାକି ଭାଇଜୁଟିଆ ଗୀତିନାଟ୍ୟର ଜନ୍ମ ହେଲା ଏବଂ ପ୍ରଥମ କରି ଭାଇଜୁଟିଆ ଗୀତିନାଟ୍ୟ ଆମର ରେକର୍ଡ଼ିଂ ହେଲା। ଆଉ ଆକାଶବାଣୀ ବହୁତ ମାନେ ଏଥିରେ ଯେ ବି ନାମ କମାଲା। ଆଜି ଗୋଟେ କଥା କହିବି, ଯଦି ଆକାଶବାଣୀ ସମ୍ବଲପୁର 1963 ଜନ୍ମ ନି ନେଇଛିତା, ବେଲେ ଆଜି ଆମେ 3 ପଦ୍ମଶ୍ରୀ ନେଇ ପାଇଛିତୁ, ଏ ଗୀତ କେନୁ ଜନ୍ମ ନେଇଛିତା, ଏ ଗୀତ କିଏ ପ୍ରସାର କରିଛିତା, ଆମର ପ୍ରତିଭା ଥାଇପାରେ, ମୁଇଁ ଭଲ ଗୋଟେ ସାହିତ୍ୟିକ ହେଇପାରେ, ଭଲ କଳାକାର ଅନ୍ୟମାନେ ହେଇପାରନ୍, ସୁଯୋଗ ଗୋଟେ ବି ଦରକାର ଅଛି, ସେ ସୁଯୋଗ ଦେଲା ଇଏ ସାହିତ୍ୟ ଆଗକେ ବଢ଼ଲା। ଆକାଶବାଣୀ ଏଥିର୍ଲାଗି ନିଶ୍ଚିତ ଭାବରେ ପ୍ରଶଂସିତ, ଆକାଶବାଣୀ ସମ୍ବଲପୁରୀ ଭାଷାକେ ଆଗକେ ବଢ଼ାବାକେ ଟହଙ୍କ ଦେଇଛେ ଏବଂ ସେତାର୍ ଲାଗି ଆମର

0: ପରବର୍ତ୍ତୀ ଗୀତ ପ୍ରସାର କରଲା ପରେ ପରେ ପରେ ବି ଆକାଶବାଣୀ ଯେନ୍ ସମ୍ବଲପୁରୀ ଭାଷାକେ ଆଗ୍କେ ବଢ଼ାବାର ଗୋଟେ ତହକ ଦେଇଦେଲା, ସେଥିରେ ବହୁତ କଳାକାର, ବହୁତ ସାହିତ୍ୟିକ ବହୁତ ଜନ୍ମ ନେଲେ ଆଉ ଆଗ୍କେ ବଢ଼ିଛେ।
1: ଯାନ୍ତ୍ରିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଆକାଶବାଣୀର ଉପଲବ୍ଧି ବୟାନ କରିଥିଲେ।
2: 90 ବର୍ଷର ଗୌରବମୟ ଯାତ୍ରାରେ ଦେଶର ସାମାଜିକ, ସାଂସ୍କୃତିକ ଓ ଶିକ୍ଷାମୂଳକ ଉନ୍ନତିରେ ଅପରିସୀମ ଭୂମିକା ନିଭାଇଛି। ଆରମ୍ଭରୁ ଆକାଶବାଣୀ ସମାଚାର, ସଙ୍ଗୀତ, ନାଟକ, କୃଷି ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶ୍ରେଣୀର ଲୋକଙ୍କୁ ସୂଚିତ ଓ ସଚେତନ କରିଆସୁଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଆକାଶବାଣୀ ଦେଶଭକ୍ତିର ସନ୍ଦେଶ ପ୍ରସାରଣ କରିଥିଲା ଏବଂ ସ୍ୱାଧୀନତା ପରେ ଜାତୀୟ ଏକତାକୁ ଶକ୍ତିଶାଳୀ ଭାବରେ ଅଗ୍ରଣୀ ହୋଇଥିଲା କରିବାରେ ଅଗ୍ରଣୀ ହୋଇଥିଲା। ଏହା ଭାଷା ଓ ସଂସ୍କୃତିର ବିବିଧତାକୁ ରକ୍ଷା କରି ସମସ୍ତ ଅଞ୍ଚଳକୁ ଏକ ସୂତ୍ରରେ ବାନ୍ଧିଛି। ଡିଜିଟାଲ ଯୁଗରେ ମଧ୍ୟ ଆକାଶବାଣୀ FM, ଡିଜିଟାଲ ପ୍ଲାଟଫର୍ମ ଓ ମୋବାଇଲ ଆପ୍ ମାଧ୍ୟମରେ ନବୀନତାକୁ ଅଙ୍ଗୀକାର କରିଛି। ଆକାଶବାଣୀର ଏହି 90 ବର୍ଷର ଯାତ୍ରା ଭାରତର ଉନ୍ନତି, ଐକ୍ୟ ଓ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତିଛବି। ଏହା ଆଗାମୀ ଦିନରେ ମଧ୍ୟ ସତ୍ୟ, ସଂସ୍କୃତି ଓ ଜ୍ଞାନର ପ୍ରଚାରକ ଭାବେ ନିରନ୍ତର ଅଗ୍ରସର ହେବ।
1: ଏହାପରେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହାକୁ ପରିଚାଳନା କରିଥିଲେ କୈବର୍ତ୍ତ ସାହୁ ଏବଂ ପୁଷ୍ପାଞ୍ଜଳି ଦାସ।
3: ଶିକ୍ଷା, ସୂଚନା ଆର୍ ମନୋରଞ୍ଜନ ଇଟାକେ ନେଇକରି ଆକାଶବାଣୀ ସବୁବେଳେ କାର୍ଯ୍ୟକ୍ରମ ପ୍ରସାରଣ କରି ଆସିଛେ ଆର୍ ଆଗ୍କେ ବିଲ୍ କରୁଥିବା, ତ ଇ କଥାକେ ଆମେ କେମିତି ଭୁଲ୍ମୁ ନା କାଣ କହୁଛୁ ସୁରୁ ବାବୁ?
1: ପ୍ରଥମ ସଙ୍ଗୀତ ଗାନ କରିଥିଲେ ମିନତୀ ପାଣିଗ୍ରାହୀ। ଆକାଶବାଣୀର ପୁରୁଣା ଦିନର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ ଗାଇଥିବା ମୁରଲୀରେ ମୁରଲିକେ ସୁରେ ସୁରେ ବଜା ଗୀତକୁ ମିନତୀ ପାଣିଗ୍ରାହୀ ଗାନ କରିଥିଲେ।

କମଳ କୁମାରୀ ବେହେରା ଗାଇଥିବା ତୁଇ ନୁରୁଥିଲୁ ନୁରି ନୁରି ମୁଇଁ ଶେଷେ ହେଲି ତୋର ମାଲିରେ ଏହି ଗୀତକୁ ଲିପିକା ବିଭାର ଗାନ କରିଥିଲେ।

ଜିତେନ୍ଦ୍ର ହରିପାଲ ଗାଇଥିବା ସୁନାଗୁରି ବୋଉଲ କଷିରେ ତୋର ବିନେ ମୁଇଁ ବନା ଏ ଗୀତକୁ ଶତ୍ରୁଘ୍ନ ଲୁହା ପରିବେଷଣ କରି ପୁରୁଣା ଦିନର ସ୍ମୃତିକୁ ଉଜ୍ଜୀବିତ କରିବା ସହିତ ଶ୍ରୋତାଙ୍କ ମନକୁ ବିମୋହିତ କରିଥିଲେ।

ନିରନ୍ତର ପ୍ରଶିକ୍ଷଣ ମଧ୍ୟ ଜରୁରୀ। ଭଏସ୍ ଆର୍ଟିଷ୍ଟ ଭାବେ କରିୟର ସୁଯୋଗ, ପ୍ରଥମେ ରେଡିଓ ଓ ଆକାଶବାଣୀ। ଆକାଶବାଣୀ ଭାରତର ସବୁଠାରୁ ପୁରୁଣା ଓ ପ୍ରଭାବଶାଳୀ ରେଡିଓ ସଂସ୍ଥା। ଏଠାରେ ଆର୍ଜେ, ନ୍ୟୁଜ୍ ରିଡର୍, ଉପସ୍ଥାପକ ଏବଂ ନେରେଟର ଭାବେ କାମ କରିବାର ସୁଯୋଗ ରହିଛି। ଦ୍ୱିତୀୟ, ଟେଲିଭିଜନ ଓ ସିନେମା। ଅନେକ ଅଭିନେତାଙ୍କ ପାଇଁ ଡବିଂ କରିବାକୁ ଭଏସ୍ ଆର୍ଟିଷ୍ଟ ଆବଶ୍ୟକ ହୁଏ। ଓଡ଼ିଆ, ହିନ୍ଦୀ ଏବଂ ଦକ୍ଷିଣ ଭାରତୀୟ ସିନେମାରେ ଡବିଂର ଚାହିଦା ବହୁତ ଅଧିକ। ତୃତୀୟ, ଡିଜିଟାଲ ମିଡିଆ। ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ ଓ ପୋଡ଼କାଷ୍ଟ ଭଳି ମାଧ୍ୟମରେ ଅନେକ ଯୁବକ ଓ ଯୁବତୀ ନିଜର କଣ୍ଠସ୍ୱର ଦ୍ୱାରା ଲୋକପ୍ରିୟ ହେଉଛନ୍ତି। ଚତୁର୍ଥ, ବିଜ୍ଞାପନ ଜଗତ। ଟିଭି ଓ ରେଡିଓ ବିଜ୍ଞାପନରେ ଆକର୍ଷଣୀୟ କଣ୍ଠସ୍ୱର ଅତ୍ୟନ୍ତ ଜରୁରୀ। ଏହି କ୍ଷେତ୍ରରେ ଭଲ ଆୟ ମଧ୍ୟ ରହିଛି। ପଞ୍ଚମ, ଅଡିଓ ବୁକ୍ ଓ ଇ ଲର୍ଣ୍ଣିଂ। ବର୍ତ୍ତମାନ ଅନଲାଇନ୍ ଶିକ୍ଷା ବଢ଼ିବା ସହିତ ଅଡିଓ ବୁକ୍ ଓ ଶିକ୍ଷାମୂଳକ ଭଏସ୍ ରେକର୍ଡିଂର ଚାହିଦା ବଢ଼ିଛି। ଭଏସ୍ ଆର୍ଟିଷ୍ଟ ହେବା ପାଇଁ କ'ଣ କରିବା ଆବଶ୍ୟକ? ପ୍ରଥମେ କଣ୍ଠସ୍ୱରର ଅଭ୍ୟାସ, ପ୍ରତିଦିନ ସମ୍ବାଦପତ୍ର ପଢ଼ିବା, କବିତା ପାଠ କରିବା ଓ ଉଚ୍ଚାରଣର ଅଭ୍ୟାସ କରିବା ଦରକାର। ଦ୍ୱିତୀୟ, ନିଜର ଭଏସ୍ ରେକର୍ଡ କରିବା। ମୋବାଇଲ କିମ୍ବା ମାଇକ୍ରୋଫୋନ୍ରେ ନିଜର କଣ୍ଠସ୍ୱର ରେକର୍ଡ କରି ଶୁଣିଲେ ଭୁଲ ଧରିପାରିବେ। ତୃତୀୟ, ଭଏସ୍ ଟ୍ରେନିଂ। କେତେକ ସଂସ୍ଥାରେ ଭଏସ୍ ଟ୍ରେନିଂ କୋର୍ସ ମିଳେ। ଏହାଦ୍ୱାରା ଉଚ୍ଚାରଣ, ଶ୍ୱାସ ନିୟନ୍ତ୍ରଣ ଓ ଅଭିନୟ ଆପଣମାନେ ଶିଖିପାରିବେ। ଚତୁର୍ଥ, ଭାଷାର ଦକ୍ଷତା। ଅଧିକ ଭାଷା ଜାଣିଲେ ଅଧିକ କାମର ସୁଯୋଗ ମିଳିଥାଏ। ପଞ୍ଚମ, ଅଡିସନ୍ ଦେବା। ରେଡିଓ ଷ୍ଟେସନ, ଡବିଂ ଷ୍ଟୁଡିଓ ଓ ମିଡ଼ିଆ ହାଉସ୍ରେ ନିୟମିତ ଅଡିସନ୍ ହୁଏ। ସେଥିରେ ଆପଣମାନେ ଭାଗ ନେବା ସହିତ ତାର ଅଡିସନ୍ ଦେଇପାରିବେ ଏବଂ ନିଜର ଭଏସ୍ ଆର୍ଟିଷ୍ଟର ପ୍ରମାଣ ମଧ୍ୟ ଆପଣ ସେହି ଅଡିସନ୍ ମାଧ୍ୟମରେ ଦେଇପାରିବେ। ଭଏସ୍ ଆର୍ଟିଷ୍ଟର ସମସ୍ୟା ଓ ଚ୍ୟାଲେଞ୍ଜ। ପ୍ରତ୍ୟେକ କ୍ଷେତ୍ରରେ ଯେପରି ସଫଳତା ପାଇଁ ପରିଶ୍ରମ ଆବଶ୍ୟକ, ଏହି କ୍ଷେତ୍ରରେ ମଧ୍ୟ କିଛି ସମସ୍ୟା ରହିଛି। ଯେପରି ପ୍ରାରମ୍ଭରେ କାମ ମିଳିବା କଷ୍ଟକର, ଅଧିକ ପ୍ରତିଯୋଗିତା, ନିୟମିତ ଅଭ୍ୟାସର ଆବଶ୍ୟକତା, କଣ୍ଠସ୍ୱରର ସୁରକ୍ଷା କରିବା, ସମୟ ସହିତ ନୂତନ ଶୈଳୀ ଶିଖିବା। କିନ୍ତୁ ଧୈର୍ଯ୍ୟ ଓ ପରିଶ୍ରମ ଦ୍ୱାରା ଏହି ସବୁ ସମସ୍ୟାକୁ ଜୟ କରାଯାଇପାରେ। ଭଏସ୍ ଆର୍ଟିଷ୍ଟ ପାଇଁ ଆବଶ୍ୟକ ଉପକରଣ। ଆଜିକାଲି ଘରେ ବସି ମଧ୍ୟ ଭଏସ୍ ରେକର୍ଡିଂ କରାଯାଇପାରେ। ସେଥିପାଇଁ କିଛି ଉପକରଣ ଆବଶ୍ୟକ ହୁଏ, ଯେପରି ଭଲ ମାଇକ୍ରୋଫୋନ୍ ଥିବା, ହେଡ଼ଫୋନ୍, ଲ୍ୟାପଟପ୍ କିମ୍ବା ମୋବାଇଲ, ରେକର୍ଡିଂ ସଫ୍ଟୱେର୍, ଶାନ୍ତ ପରିବେଶ। ଏହି ସାଧାରଣ ବ୍ୟବସ୍ଥାରେ ମଧ୍ୟ ଜଣେ ନୂତନ ଭଏସ୍ ଆର୍ଟିଷ୍ଟ ନିଜ କରିୟର ଆରମ୍ଭ କରିପାରିବେ। ଜଣେ ସଫଳ ଭଏସ୍ ଆର୍ଟିଷ୍ଟର ଗୁଣ କ'ଣ? ଜଣେ ସଫଳ ଭଏସ୍ ଆର୍ଟିଷ୍ଟ ସଦା ସମୟନିଷ୍ଠ ହୁଅନ୍ତି, ନୂତନ କିଛି ଶିଖନ୍ତି, ଶ୍ରୋତାଙ୍କ ରୁଚି ବୁଝନ୍ତି, ନିଜ କଣ୍ଠସ୍ୱରକୁ ସୁସ୍ଥ ରଖନ୍ତି, ଅନୁଶାସିତ ଓ ପରିଶ୍ରମୀ ହୁଅନ୍ତି। ଯୁବପିଢ଼ି ପାଇଁ ସୁଯୋଗ। ବର୍ତ୍ତମାନ ଯୁଗରେ ଡିଜିଟାଲ ମିଡ଼ିଆର ବିକାଶ ସହିତ ଯୁବପିଢ଼ି ପାଇଁ ଏହା ଏକ ଅତ୍ୟନ୍ତ ଭଲ କରିୟର ଅବସର ହୋଇପାରିଛି। ଅନେକ ଯୁବକ ଓ ଯୁବତୀ ନିଜ ଘରୁ ଅନଲାଇନ୍ ଭାବରେ ଭଏସ୍ ଓଭର କାମ କରି ଭଲ ଆୟ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଏହି କ୍ଷେତ୍ରରେ ସୁଯୋଗ ବଢ଼ୁଛି। ଆକାଶବାଣୀ, ଲୋକାଲ ଟିଭି ଚ୍ୟାନେଲ, ୟୁଟ୍ୟୁବ୍ ଓ ସୋସିଆଲ ମିଡ଼ିଆରେ ଓଡ଼ିଆ ଭାଷାର କଣ୍ଟେଣ୍ଟର ଚାହିଦା ବହୁତ ବଢ଼ିଛି। ଭଏସ୍ ଆର୍ଟିଷ୍ଟ ଭାବେ ଆୟ। ଏହି କ୍ଷେତ୍ରରେ ଆୟ କାମ ଓ ଅନୁଭବ ଉପରେ ନିର୍ଭର କରେ। ନୂତନ ଭଏସ୍ ଆର୍ଟିଷ୍ଟମାନେ ଛୋଟ କାମରୁ ଆରମ୍ଭ କରନ୍ତି, କିନ୍ତୁ ଅନୁଭବ ବଢ଼ିବା ସହିତ ଆୟ ମଧ୍ୟ ବଢ଼େ। ବିଜ୍ଞାପନ, ଡବିଂ ଓ ଡିଜିଟାଲ ପ୍ରୋଜେକ୍ଟର ଭଲ ଆର୍ଥିକ ସୁଯୋଗ ରହିଛି। କେତେକ ଭଏସ୍ ଆର୍ଟିଷ୍ଟ ଫ୍ରିଲାନ୍ସ ଭାବେ କାମ କରନ୍ତି ଓ ଘରୁ ମଧ୍ୟ ଅନେକ ପ୍ରୋଜେକ୍ଟ କରିଥାନ୍ତି। କଣ୍ଠସ୍ୱରର ଯତ୍ନ। ଭଏସ୍ ଆର୍ଟିଷ୍ଟ ପାଇଁ କଣ୍ଠସ୍ୱର ହେଉଛି ସବୁଠାରୁ ବଡ଼ ସମ୍ପଦ। ସେଥିପାଇଁ କିଛି ଯତ୍ନ ନିଅବା ଆବଶ୍ୟକ। ଅଧିକା ଥଣ୍ଡା ପାଣି ନ ପିଇବା, ଧୂମପାନ ଓ ମଦ୍ୟପାନରୁ ଦୂରେ ରହିବା, ପର୍ଯ୍ୟାପ୍ତ ପାଣି ପିଇବା, ନିୟମିତ ଅଭ୍ୟାସ କରିବା, ଗଳାର ସୁରକ୍ଷା କରିବା। ସୁସ୍ଥ କଣ୍ଠସ୍ୱର ଥିଲେ ଭଲ ପରଫର୍ମାନ୍ସ ଦେବା ସମ୍ଭବ ହୁଏ। ଭବିଷ୍ୟତରେ ଭଏସ୍ ଆର୍ଟିଷ୍ଟର ଭୂମିକା କ'ଣ?

0: ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ମିଡିଆ ବଢ଼ିବା ସହିତ ଭଏସ୍ ଆର୍ଟିଷ୍ଟର ଚାହିଦା ଆହୁରି ବଢ଼ିବ। ଅଡିଓ କଣ୍ଟେଣ୍ଟର ଲୋକପ୍ରିୟତା ବଢ଼ିଥିବାରୁ ଏହି କ୍ଷେତ୍ରରେ ଅନେକ ନୂତନ ସୁଯୋଗ ସୃଷ୍ଟି ହେଉଛି। ପୋଡ଼କାଷ୍ଟ, ଅଡିଓ ବୁକ୍, ଇ ଲର୍ଣ୍ଣିଂ ଓ ଡିଜିଟାଲ ବିଜ୍ଞାପନରେ ଭଏସ୍ ଆର୍ଟିଷ୍ଟର ଆବଶ୍ୟକତା ଦିନକୁ ଦିନ ବଢ଼ି ଚାଲିଛି। ଶେଷରେ ମୁଁ ଏତିକି କହିବାକୁ ଚାହେଁ ଯେ ଭଏସ୍ ଆର୍ଟିଷ୍ଟ ଭାବେ କରିୟର କେବଳ ଏକ ଚାକିରି ନୁହେଁ, ଏହା ଏକ କଳା ଯାହାଙ୍କ ପାଖରେ ସୁନ୍ଦର କଣ୍ଠସ୍ୱର, ଭାଷାର ଦକ୍ଷତା ଓ ପରିଶ୍ରମ କରିବାର ମନୋଭାବ ଅଛି, ସେମାନେ ଏହି କ୍ଷେତ୍ରରେ ନିଶ୍ଚୟ ସଫଳ ହୋଇପାରିବେ। ଆଜିର ଯୁବପିଢ଼ି ପାଇଁ ଏହା ଏକ ଉଜ୍ଜ୍ୱଳ ଓ ସମ୍ମାନଜନକ କରିୟର। ଆମ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆଗକୁ ନେବାରେ ଭଏସ୍ ଆର୍ଟିଷ୍ଟମାନଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯୁବମାନେ ନିଜ ପ୍ରତିଭାକୁ ଚିହ୍ନଟ କରି ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବା ଦରକାର। ପରିଶ୍ରମ, ଧୈର୍ଯ୍ୟ ଓ ନିୟମିତ ଅଭ୍ୟାସ ଦ୍ୱାରା ଜଣେ ସାଧାରଣ ଯୁବକ ମଧ୍ୟ ଜଣେ ସଫଳ ଭଏସ୍ ଆର୍ଟିଷ୍ଟ ହୋଇପାରିବେ। ଧନ୍ୟବାଦ।
1: ଶ୍ରୋତାବନ୍ଧୁ, ଆଶା କରୁଛି ଆଲୋଚନାଟି ଆପଣମାନଙ୍କୁ ବେଶ ତଥ୍ୟ ଏବଂ ନୂତନ ପଥ ଦେଖାଇଥିବ। ତାହେଲେ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର ରବ୍ନେ ବନାଦେ ଯୋଡ଼ି, କଣ୍ଠ ଦେଇଛନ୍ତି ରୂପକୁମାର ରାଥୋଡ଼, ଗୀତ ଜୟଦେବ ସାହାନୀ ଏବଂ ସଙ୍ଗୀତ ସଲିମ ସୁଲେମାନ।

ଶ୍ରୋତା ବନ୍ଧୁ, କେତେକ ଜୀବନ ଗଳ୍ପ ଏମିତି ରହିଥାଏ ଯାହା କେବଳ ଇତିହାସ ପୃଷ୍ଠାରେ ସୀମିତ ନୁହେଁ। ସେଗୁଡ଼ିକ ଆମକୁ ପ୍ରେରଣା ଦେଇଥାଏ, ଅନେକ ଶିକ୍ଷା ଦେଇଥାଏ ଏବଂ ଆଗକୁ ବଢ଼ିବାର ଶକ୍ତି ମଧ୍ୟ ଦେଇଥାଏ। ଆଜି ଆମେ ଏହିପରି ଗୋଟିଏ ଗଭୀର ଓ ନିଷ୍ଠାବାନ ବ୍ୟକ୍ତିତ୍ୱଙ୍କ ଜୀବନଯାତ୍ରାକୁ ସ୍ମରଣ କରିବା ଯାହାଙ୍କର କି ଆଜି ଜନ୍ମ ଜୟନ୍ତୀ। ସେ ହେଉଛନ୍ତି ଫକୀରୁଦ୍ଦିନ ଅଲୀ ଅହମ୍ମଦ। 1905 ମସିହାର ମଇ 13 ତାରିଖରେ ପୁରୁଣା ଦିଲ୍ଲୀର ଏକ ସାଧାରଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ଆରମ୍ଭ ସାଧାରଣ ହୋଇଥିଲେ ମଧ୍ୟ ସେହି ଜୀବନ ଥିଲା ଅସାଧାରଣ। ଛୋଟବେଳରୁ ହିଁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଥିଲା ବେଶ ଅଧିକ। ଗୋଣ୍ଡାର ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ଠାରୁ ଆରମ୍ଭ କରି ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ପରେ ଇଂଲଣ୍ଡର କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ତାଙ୍କର ଶିକ୍ଷାଯାତ୍ରା ଏକ ଦୃଢ଼ ସ୍ୱପ୍ନର ପଥକୁ ପ୍ରକାଶ କରିଥିଲା। 1928 ଲଣ୍ଡନର ଇନର ଟେମ୍ପଲରୁ ବାରିଷ୍ଟର ହୋଇ ସେ ନିଜ ଆଇନ ଜୀବନ ଆରମ୍ଭ କରିଥିଲେ। ପରେ ଲାହୋର ଓ ଗୌହାଟୀଠାରେ ଏକ ସଫଳ ଆଇନଜୀବୀ ଭାବେ ସେ ବେଶ୍ ପରିଚିତ ହୋଇଥିଲେ। କିନ୍ତୁ ତାଙ୍କ ମନରେ ଥିଲା ଏକ ଅନନ୍ୟ ଆହ୍ୱାନ, ତାହା ହେଉଛି ଦେଶ ସେବାର ଆହ୍ୱାନ। ଶ୍ରୋତାବନ୍ଧୁ, 1930 ସେ ଭାରତୀୟ ଜାତୀୟ କଂଗ୍ରେସ ସହ ଯୋଗ ଦେଲେ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପ୍ରେରିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମର୍ପିତ କଲେ। ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ଜେଲରେ 3 ଅଧିକ ସମୟ କାଟିଥିଲେ। କିନ୍ତୁ ଏହି ସଂଘର୍ଷ ତାଙ୍କର ମନୋବଳକୁ କେବେ ଭାଙ୍ଗି ନଥିଲା, ବରଂ ଦୃଢ଼ କରିଥିଲା। ସ୍ୱାଧୀନତା ପରେ ତାଙ୍କର ଜୀବନ ନୂତନ ଦିଗକୁ ଗତି କଲା। ଆସାମର ଅର୍ଥମନ୍ତ୍ରୀ ଭାବେ ସେ ନିଜର କାର୍ଯ୍ୟଦକ୍ଷତା ପ୍ରମାଣ କଲେ ଓ ପରେ ରାଜ୍ୟସଭା ଓ ଲୋକସେବାରେ ଦେଶସେବା ଜାରି ରଖିଲେ। ସେ ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସେ ଖାଦ୍ୟ ଓ କୃଷି ସମବାୟ, ଶିକ୍ଷା, ଶିଳ୍ପ ବିକାଶ ଓ କମ୍ପାନୀ ଆଇନ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ନେଇ ନିଷ୍ଠାର ସହିତ ନିଜର କାର୍ଯ୍ୟ ନିଭାଇଲେ। ଶ୍ରୋତାବନ୍ଧୁ, 1934 ଆସିଲା ତାଙ୍କ ଜୀବନର ସବୁଠାରୁ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ସମୟ, କାରଣ ସେ 1974 ଦେଶର 5ମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। 1974-77 ଯାଏଁ ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟନିର୍ବାହ କଲେ ଏବଂ ଭାରତର ଦ୍ୱିତୀୟ ମୁସଲମାନ ରାଷ୍ଟ୍ରପତି ହୋଇଥିଲେ। ଏହି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେ ନେଇଥିଲେ। 25 ଜୁନ୍ 1975 ସେ ଜରୁରୀକାଳୀନ ପରିସ୍ଥିତିର ଘୋଷଣାନାମାରେ ଦସ୍ତଖତ କରିଥିଲେ, ଯାହାକି ଆମ ଭାରତ ଇତିହାସର ଏକ ଚର୍ଚ୍ଚିତ ଅଧ୍ୟାୟ ହୋଇସାରିଛି। ଶ୍ରୋତାବନ୍ଧୁ, ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଥିଲା ଖୁବ୍ ସରଳ ଓ ସମ୍ବଳିତ। 1945 ସେ ବେଗମ ଅବିଦା ଅହମ୍ମଦଙ୍କୁ ବିବାହ କରିଥିଲେ। ଏହାଛଡ଼ା ଖେଳ ପ୍ରତି ମଧ୍ୟ ସେ ବେଶ୍ ଆଗ୍ରହୀ ଥିଲେ, ତେଣୁ ସେ ଆସାମ କ୍ରିକେଟ ଆସୋସିଏସନ୍ ଓ ଫୁଟବଲ ଆସୋସିଏସନ୍ ସହ ମଧ୍ୟ ଜଡ଼ିତ ଥିଲେ। ଖୁବ୍ ସୁନ୍ଦର ଭାବରେ ସେ ନିଜର ବ୍ୟକ୍ତିଗତ ଜୀବନ ଏବଂ ରାଜନୈତିକ ଜୀବନ ବିତାଉଥିଲେ। ଶେଷରେ 1977 ଫେବୃଆରୀ 11 ଦେଶସେବାରେ ନିୟୋଜିତ ଅବସ୍ଥାରେ ସେ ହୃଦରୋଗର ଶିକାର ହୋଇ ପରଲୋକ ଗମନ କଲେ, ଅର୍ଥାତ୍ କାର୍ଯ୍ୟରତ ଅବସ୍ଥାରେ ହିଁ ସେ ମୃତ୍ୟୁବରଣ କଲେ। ତାଙ୍କ ପୂର୍ବରୁ ଭାରତର ତୃତୀୟ ରାଷ୍ଟ୍ରପତି ଡକ୍ଟର ଜାକିର ହୁସେନ ମଧ୍ୟ ଏଭଳି ପରଲୋକ ଗମନ କରିଥିଲେ। ତାଙ୍କର ସ୍ମୃତି ଭାବରେ ଆସାମର ବାରପେଟାରେ ଫକୀରୁଦ୍ଦିନ ଅଲି ଅହମ୍ମଦ ମେଡିକାଲ କଲେଜ ଏବଂ ହସ୍ପିଟାଲ ମଧ୍ୟ ରହିଛି। ଏହାଛଡ଼ା ନୂଆଦିଲ୍ଲୀର ସଂସଦ ଭବନ ନିକଟସ୍ଥ ସୁନହାରୀ ମସଜିଦ ପାଖରେ ମଧ୍ୟ ତାଙ୍କ ସମାଧି ରହିଛି। ଶ୍ରୋତାବନ୍ଧୁ, ଶକ୍ତିର ଶୀର୍ଷରେ ଥାଇ ମଧ୍ୟ ସେ ନିଜର ସରଳତାକୁ କେବେ ହରାଇ ନଥିଲେ। ତାଙ୍କର ଜୀବନ ଥିଲା ଏକ ଶାନ୍ତ ନଦୀ ପରି ଗଭୀର, ସ୍ଥିର ଓ ଅବିରତ। ତାଙ୍କ ଜୀବନ ଆମକୁ ଏହି ବାର୍ତ୍ତା ଦେଇଥାଏ ଯେ ମହାନତା କେବଳ ପଦବୀରେ ନୁହେଁ, ମହାନତା ରହିଛି ନିଷ୍ଠା, ସଂଘର୍ଷ ଓ ସେବାରେ। ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କୁ ପ୍ରଣାମ ଜଣାଇବା ଏବଂ ତାଙ୍କର ଆଦର୍ଶକୁ ଆମ ଜୀବନରେ ଅନୁସରଣ କରିବା। ଏହା ଥିଲା ଫକୀରୁଦ୍ଦିନ ଅଲି ଅହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ନେଇ ଏକ ସଂକ୍ଷେପରେ ଆଲୋଚନା। ଆଶା କରୁଛି ଆପଣମାନଙ୍କୁ ଏହା ନିଶ୍ଚୟ ଭଲ ଲାଗିଥିବ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ, କଥାଚିତ୍ର କଭି କଭି
କଣ୍ଠ ଦେଇଛନ୍ତି ମୁକେଶ, ଗୀତ ସାହିର ଏବଂ ସଙ୍ଗୀତ ଖୟାମ।

0: ଅନଲାଇନ୍ ଉଷ ବିକ୍ରିକେ ବିରୋଧ କରିକିରି ଏବା 20 ତାରିଖ ନୁ ବନ୍ଦ ରହିବା ରାଜ୍ୟର ସବୁ ଉଷ ଦୁକାନ ୟୁସିଡିଏର ସୂଚନା। ବିଷ୍ଣୁ ମୁଣ୍ଡାନୁ ହେବା ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟର ନୂଆ 3 ମହଲା କୋଠା। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁବ ଖାନଙ୍କର 78 ବଛର ବୟସ୍ତି ହୋଇଛି ପରଲୋକ। ଝାରସୁଗୁଡ଼ା ଜିଲ୍ଲା କୁଲାବିରାନୁ ଲୋକାର୍ପିତ ହେଲା ରାଜ୍ୟର ପହିଲା ସ୍ୱୟଂ ସ୍ୱାସ୍ଥ୍ୟ ଏଟିଏମ୍। ମାହାଲିଆ ମିଲ୍ବା 108 ପ୍ରକାର ଡିଜିଟାଲ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା। ଆଇପିଏଲ୍ କ୍ରିକେଟ୍ ଥି ଆଜିର ମ୍ୟାଚ୍ ଖେଳିବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆର୍ କୋଲକାତା ନାଇଟ୍ ରାଇଡର୍ସ। ଏହି ହପ୍ତା ଥି ଦେଶକେ ପହଞ୍ଚିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଚ୍ନିର ମୁଖିଆ ଖବର ଇନ ଶେଷ ହେଲା। ଇତାର ଉତ୍ତରର ମୁଖିଆ ଖବର ଶୁଣିପାରିବେ ରାତି 8 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଉଜ୍ଜଳ ଆମ ଦେଶ। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକରୁ, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ରହିଛି ଚାଷୀଙ୍କ ସହିତ ସାକ୍ଷାତକାର। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ବିଭୂତି ଭୂଷଣ ପଟ୍ଟନାୟକ ଏବଂ କ୍ରିଷ୍ଣ ପଟେଲ। ରାତି 8:15 ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ, 8:30 ଶାସ୍ତ୍ରୀୟ ସଙ୍ଗୀତରେ ସୀତାର ବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ କାର୍ତ୍ତିକ କୁମାର। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ, 9:30 ସମ୍ବଲପୁରୀ ନାଟକ କଥାନ୍ତର, ରଚନା ଆଶିଷ କୁମାର ସୋନର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଏସୋସିଏସନ ସମ୍ବଲପୁରର କଳାକାରମାନେ। ରାତି 10:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭବନ ଉପସ୍ଥାପନ ପ୍ରଫୁଲ୍ଲ କୁମାର ମାଝୀ। 7:10 ସ୍ୱାସ୍ଥ୍ୟ ସୂଚନାରେ ରହିଛି କୁକୁର କାମୁଡ଼ିଲେ କ'ଣ କରିବେ, ଏ ବିଷୟରେ କହିବେ ଡକ୍ଟର ଲକ୍ଷ୍ମୀକାନ୍ତ ଦାସ। 7:35 ଗଙ୍ଗାଧର ସଙ୍ଗୀତରେ ତପସ୍ୱିନୀ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ରଚନା ଉପସ୍ଥାପନ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କମଳ କୁମାରୀ ବେହେରା। 8:30 ଦୟାନିଧି ବେହେରା, ଖଦାଳ ସାହୁ ଏବଂ ଚିତ୍ତରଞ୍ଜନ ବେହେରାଙ୍କର କଣ୍ଠରେ ସମ୍ବଲପୁରୀ ଗୀତ। ସୁଗମ ସଙ୍ଗୀତ 8:45 କଣ୍ଠଶିଳ୍ପୀ ହେଲେ ବାଳକୃଷ୍ଣ ଦାସ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। 9:00 ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟି ଗୀତଟି। 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା, କଣ୍ଠଶିଳ୍ପୀ ହେଲେ ଶ୍ୟାମସୁନ୍ଦର ସାହୁ, ବିଳାସିନୀ ମହାପାତ୍ର ଏବଂ ତୁଳାରାମ କଲେଜ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ରୀନା ଦାସ, ଜିତେନ୍ଦ୍ର ହରିପାଲ, ତୁଳାରାମ କଲେତ ଏବଂ ଉଷାରାଣୀ ପାରିକ। 1:20 ଘର ସଂସାର କାର୍ଯ୍ୟକ୍ରମରେ ରହିଛି ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ ବିଷୟରେ କହିବେ ଜ୍ୟୋତ୍ସ୍ନାରାଣୀ ଦଳ ବେହେରା। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ଏଥର ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ସଙ୍ଗୀତ ପରିଚାଳନା କରିଛନ୍ତି ବିଭୂତି ଭୂଷଣ। ପ୍ରଥମେ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ଗୀତ ରଚନା ନିଜାମ।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସଙ୍ଗୀତ ପରିଚାଳନା ବିଭୂତି ଭୂଷଣ। ଏଥିରୁ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ନିର୍ମଳ ନାୟକ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କ ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ହଉଛି ନିହାରିକା ନାୟକ, ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋରୁ ଉଠୁଛୁ, ସେତେବେଳେ ଠାରୁ ଆମେ

0: ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡ଼ୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା?
1: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ,
0: ଆଜ୍ଞା,
1: ତାକୁ ସବୁ କ'ଣ କ'ଣ କରୁଛନ୍ତି ଆପଣ? କୋଉଠି ଫୋପାଡୁଛନ୍ତି, କ'ଣ କରୁଛନ୍ତି?
0: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ।
1: ଆଜ୍ଞା,
0: ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି ଯାହା କିଛି ବାହାରିଲା, ସେଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ
1: ତ
0: ଆମେ।
1: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
0: ଆଜ୍ଞା ଆଜ୍ଞା
1: ଆଜ୍ଞା ଆଜ୍ଞା। ତ ତାକୁ ରଖିକି ପୁଣି କ'ଣ କରୁଛନ୍ତି ତାକୁ?
0: ଆମେ ଯେତେବେଳେ ଗାଡି ଆସୁଛି,
1: ଗାଡି କୋଉଠୁ ଆସୁଛି?
0: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି,
1: ଆଜ୍ଞା,
0: ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
1: ମ୍ୟାଡ଼ାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଏ ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
0: ତାହା ତ ଗୀତ ବାଜୁଛି,
1: ଆଜ୍ଞା ଆଜ୍ଞା,
0: ଗୀତ
1: ସରକାରଙ୍କ
0: ବାଜିକି
1: ତରଫରୁ
0: ଆସୁଛି,
1: ଘୋଷଣା କରାଯାଉଥିଲା,
0: ଆଜ୍ଞା ଘୋଷଣା, ଆଜ୍ଞା
1: ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
0: ଆଉ ଯଦି ଘରେ କିଏ ଥାନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
1: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହେଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯେଉଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କ'ଣ ବୋଲି ଆପଣ ଅନୁଭବ କରୁଛନ୍ତି?
0: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି।
1: ଆଜ୍ଞା,
0: ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାର ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।
1: ଯା ହଉ ମ୍ୟାଡ଼ାମ, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯେଉଁ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡ଼ାମ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ଲିଜା ମୟୀ ଦାସ,
0: ଆଜ୍ଞା,
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀର। ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି। ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ ଯଦି ଗାଡି ନ ଆସିଲା, ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର୍।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ଆମେ ଅଳିଆ କୁଣ୍ଡରେ
1: ପକେଇବା? ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ?
1: ସେଟା ତ ବହୁତ ଉପକାର ହଉଛି, ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
0: ନାହିଁ,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର।
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର।
0: ଆଜ୍ଞା।
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମୋ ମା ଘରଟା ହଉଛି ଗାଁ ଗହଳିରେ। ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଣି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦାଥି ଶୁକାଟା ଶୁକାଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ହିକି ବି ଦଉଛନ୍, ଆଉ ଯଦି ଦେଇପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆସୁଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
1: ହଁ ହଁ, ଟାଇମ।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଡ଼େ କରିକରି ନିଜେ ନିଜେ ବି ସଫାସୁତୁରା, ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍, ଆମେ ତାର ଆଗରୁ ବି ସଫାସୁତୁରା ରହୁଛି, ଯେତେ ଘର ଦ୍ୱାର ଯେତେ ସଫାସୁତୁରା ରହୁ, ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍, ସେମାନେ ବି ବୁଝିପାରିଲେନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ, ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। 2026-27 ଖରିଫ ଋତୁ ଲାଗି 14 ଫସଲର ଏମ୍ଏସ୍ପି ବଢ଼ାବା ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଇନ୍ଧନ ବ୍ୟବହାର କମାବା ଲାଗି ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାଟି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର। ବ୍ୟକ୍ତିଗତ ସୁରକ୍ଷା ଲାଗି ଯାଉଥିବା ଗାଡ଼ି ସଂଖ୍ୟାକେ ଅଧା କଲେ ମୁଖ୍ୟମନ୍ତ୍ରୀ। ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ପରିଚାଳିତ 12 ଶ୍ରେଣୀ ପରୀକ୍ଷା ଫଳ। ଆଉ କାଲବରି
1: ଇସ୍କା ସାରା ଫୈସଲା ଲିଆ ଗିଆ ତୋ ଆଜ କେ ଖରିଫ କେ ଲିଏ ଯୋ ଫୈସଲା ଲିଆ ଗିଆ ଉସମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ।
0: ଗଲା ବଛର ତୁଲନାତି ସୂର୍ଯ୍ୟମୁଖୀ ବିହନର ଏମ୍ଏସ୍ପି 662 ଟଙ୍କା ପ୍ରତି କ୍ୱିଣ୍ଟାଲ ବଢ଼ିଛି। ଇତାର ସହିତ କପା 557 ଟଙ୍କା, ନାଇଜର ସିଟ୍ 515 ଟଙ୍କା ଆର୍ ରାଇସ୍ 500 ଟଙ୍କା ପ୍ରତି କ୍ୱିଣ୍ଟାଲ ବଢ଼ିଛି। କେନ୍ଦ୍ର କ୍ୟାବିନେଟ୍ର ଏହି ନିଷ୍ପତ୍ତି ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ଆଉ ଏହି କଲ୍ୟାଣପ ନିଷ୍ପତ୍ତି ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନତି ସବୁ ଜରୁରୀ ସୁରକ୍ଷା ବ୍ୟବସ୍ଥାଟି ବ୍ୟବହାର ହେଉଥିବା ଗାଡ଼ି ମଟର ସଂଖ୍ୟାକେ କମ୍ କରିଛନ୍। ଗଲା ଗୁଜରାଟ ଆଉ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ଗାଡ଼ି ସଂଖ୍ୟାକେ କମ୍ କରାଯାଇଥିଲା। ପଶ୍ଚିମ ଏସିଆନ ଯୁଦ୍ଧ ସ୍ଥିତି ଲାଗି ଦେଖାଦେଇଥିବା ପେଟ୍ରୋଲିୟମ୍ ଇନ୍ଧନ ଉପରେ ନିର୍ଭରଶୀଳତାକେ କମ୍ କରବାର ଆଉ ପରିବେଶ ଅନୁକୂଳ ବିକଳ୍ପ ଅପ୍ନାବା ଲାଗି 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରବାରକେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମଟି ବିଦ୍ୟୁତ୍ ଚାଳିତ ଗାଡ଼ି ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଲ୍ ସୁରକ୍ଷା ବ୍ୟବସ୍ଥାଟି ଗାଡ଼ି ମଟର ସଂଖ୍ୟା 50% କମ୍ କରିଛନ୍। ପଶ୍ଚିମ ଏସିଆ ପରିସ୍ଥିତି ଲାଗି ସାରା ପୃଥିବୀ ଦେଖାଦେଇଥିବା ତେଲ ସଙ୍କଟକେ ନଜରଟି ରଖିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନକେ ସମ୍ମାନ ଜଣାବାର ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ନିଜର ବ୍ୟକ୍ତିଗତ ସୁରକ୍ଷା ଲାଗି ଯାଉଥିବା ଗାଡ଼ିମାନଙ୍କୁ କମ୍ କରିକରି ଅଧା କରିଦେଇଛନ୍। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବ୍ୟକ୍ତିଗତ ଗାଡ଼ି କମ୍ କରିକରି ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଧିକା ବ୍ୟବହାର କରବାରକେ ପରାମର୍ଶ ଦେଇଛନ୍। ଦରକାରୀ ସ୍ଥଳେ ଗାଡ଼ି ବ୍ୟବହାର, ସୁନା ଘିନ୍ବାର ଆଉ ଅଦରକାରୀ ବିଦେଶ ଯାତ୍ରା ବନ୍ଦ କରବାରକେ ବିଲ୍ ସେ ପରାମର୍ଶ ଦେଇଛନ୍। ରାଜ୍ୟ ଲୋକଙ୍କୁ ଅଧିକା ବିଦ୍ୟୁତ୍ ଗାଡ଼ି ଇଭିର ବ୍ୟବହାର ଲାଗି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍। ଏହାଦେଇ ଦେଖାଦେଇଥିବା ବୈଶ୍ୱିକ ପରିସ୍ଥିତି ଆଉ ଶକ୍ତି ସଙ୍କଟର ମୁକାବିଲା ଲାଗି ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ତି ଯା ଆସ କରିବେ ବୋଲି ଗଣମାଧ୍ୟମଟି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନଟି ଇଭିର ବ୍ୟବହାର ଲାଗି ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍। କେନ୍ଦ୍ର ସରକାରଙ୍କର ବୈଦ୍ୟୁତିକ ଗାଡ଼ି ଚଳାଚଳକେ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକେ 2028 ମସିହା ତକ ବଢ଼ାଯାଇଥିବାର ବାବଦେ କହିଛନ୍। ସାଧାରଣ ଲୋକେ ଅଧିକାନୁ ଅଧିକା ବିଦ୍ୟୁତ୍ ଗାଡ଼ି ଘିନ୍ବାର ସହିତ ପରିବେଶ ଅନୁକୂଳ ବ୍ୟବସ୍ଥାକେ ମଜବୁତ କରବାରକେ ମନ୍ତ୍ରୀ ଆହ୍ୱାନ ଦେଇଛନ୍।
2: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ

0: କାର୍ଯ୍ୟକାରୀ କରିବା, ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବସିଡି ଦଉଛି ସେ ସବସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡି କିଣିବା ପାଇଁ ଯୋଉ ସବସିଡି ଦଉଛି ପ୍ରୋତ୍ସାହନ ଜନକ ଭାବେ ଏ ରାଶି ମଧ୍ୟ ଦଉଛି। ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
1: ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରବାର ବଦଲେ ଆମ ବସ୍ ବାଗି ସାଧାରଣ ପରିବହନ ସେବାର ଅତକା ବ୍ୟବହାର କରବାରକେ ନାଗରିକମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଫି ବଛର ସାହସିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ ଆର୍ କଳା ଓ ସଂସ୍କୃତି କ୍ଷେତ୍ରଟି ଉପଲବ୍ଧି ଲାଗି 5 ବର୍ଷରୁ 18 ବର୍ଷର ବୟସର ଛୁଆମାନଙ୍କୁ ଏହି ପୁରସ୍କାର ଦିଆଯାଇଛି। ଏଥିଲାଗି ଏବେ ଜୁଲାଇ ମାସ 31 ତାରିଖ ତକ ଆବେଦନ କରିହେବ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ ଏ ବର୍ଷର 12 ଶ୍ରେଣୀ ପରୀକ୍ଷା ଫଲ ଆଜି ବାହାରିଛି। ଏଥି 85.20% ଛାତ୍ରଛାତ୍ରୀ ପାସ୍ ହୋଇଛନ୍। results.cbse.nic.in ପରୀକ୍ଷା ଫଲ ଜଣାପଡ଼ିଛି। ଛାତ୍ରଛାତ୍ରୀମାନେ ଡିଜିଲକର ଆଉ ଉମଙ୍ଗ ଆପ୍ ଜରିଆ ଫିଲ୍ ପରୀକ୍ଷା ଫଲ ଜାଣିପାରିବେ। 17 ତାରିଖରୁ April 10 ଭିତରେ ବିଜ୍ଞାନ, ବାଣିଜ୍ୟ ଆଉ କଳା ବିଭାଗଟି 18 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଏବେ ହପ୍ତାହ ବାହାରିବା ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି। ଏ ବର୍ଷର ଗୋଟିଏ ଦିନେ ବାଣିଜ୍ୟ, କଳା, ବିଜ୍ଞାନ ଆଉ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଲ ବାହାରିବ ବୋଲି ଜଣାପଡ଼ିଛି। ନିଟ୍ UG 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBIର ଗୋଟିଏ ଦଳ ଆଜି ରାଜସ୍ଥାନର ଜୟପୁରନ ପହଞ୍ଚିଛନ୍। ରାଜସ୍ଥାନ ପୁଲିସର SOG ତରଫରୁ ପାଖାପାଖି 24 ଜଣଙ୍କୁ ଏ ବାବଦରେ ପଚରାଉଚରା କରାଯାଇଛି। CBI କହିଛି ପରୀକ୍ଷାର୍ଥୀ ହୋଇଥିବା ଅନିୟମିତତା ଆଉ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସହିତ ଏ ଘଟଣାଟି କେନ୍ସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରବାର ଆଉ ସାର୍ବଜନୀନ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବା। ସାରା ଦେଶେ ଏ ମାସ 3 ଦିନ ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ନିଟ୍ UG 2026 ପରୀକ୍ଷା କରାଯାଇଥିଲା। ଏଥି 22 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ମାୟ ଭାରତ ପ୍ଲାଟଫର୍ମଟି ବିକଶିତ ଗ୍ରାମ 2026 ଅଧୀନତି ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପହିଲା କ୍ଷେପେ ଯୁବଗୋଷ୍ଠୀଙ୍କୁ ସିମ୍ନା ଗାଁର କାର୍ଯ୍ୟକ୍ରମଟି ନିୟୋଜିତ କରିବା ଲାଗି ସ୍ଥିର କରାଯାଇଛି। ସାରା ଦେଶ କ୍ୱିଜ୍ ପ୍ରତିଯୋଗିତା ଏବେ 20 ତକ ଚାଲବା। ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500 ଅଧିକା ମାୟ ଭାରତ ସ୍ୱେଚ୍ଛାସେବୀ ଏଥି ଭାଗ ନେଉଛନ୍। ସିମ୍ନା ଗାଁମାନଙ୍କର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଆଉ ଅଞ୍ଚଳମାନଙ୍କୁ ବର୍କସ୍ କରବାର ଲାଗି ଏଥି ଲକ୍ଷ୍ୟ ରଖାଯାଇଛି। ଓଡ଼ିଆ ସାହିତ୍ୟଥି ଆଧୁନିକତାର ପ୍ରବର୍ତ୍ତକ ବିଶିଷ୍ଟ କବି ଆଉ ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ତାଙ୍କର କାଲଜାୟୀ ରଚନା ବାଜି ରାଉତ, ପଲ୍ଲୀଶ୍ରୀ ଆଉ ଛୋଟ ମୋର ଗାଁଟି ଆଇଜ୍ ଭି ଲୁକର ମନ ଭିତରେ ସ୍ୱଦେଶ ପ୍ରେମ ଆଉ ମାଟି ଲାଗି ମମତା ଭରିଦେଶେ। ଓଡ଼ିଆ ଭାଷା ଓ ସାହିତ୍ୟକେ ସମୃଦ୍ଧ କରବାର୍ତି ତାଙ୍କର ଅବଦାନ ସବୁଦିନ ଶ୍ରୋତା ହୋଇକରି ରହିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍ ତାଙ୍କର କାଲଜାୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକେ ବଢ଼ାବାର ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକେ ଆହୁରି ବରକସ କରିଛି। ବଲାଙ୍ଗୀର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁକ ଖାନଙ୍କର ଆଜି 78 ବୟସ ପରଲୋକ ହୋଇଯାଇଛି। କାଉନ୍ସିଲର ରାଜନୀତି ମୂଲ କରିଥିବା ସ୍ୱର୍ଗତ ଖାନ କଣ୍ଟାବାଞ୍ଜି NSC ଚେୟାରମ୍ୟାନ ଉତ୍ତରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକଟି ଭିନ୍ନ ଭିନ୍ନ ମହଲର ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ପ୍ରମୁଖ ସ୍ୱର୍ଗତ ଖାନଙ୍କର ପରଲୋକଟି ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ପରିବାର ଲୋକର ପ୍ରତି ସମବେଦନା ଜଣାଇଛନ୍। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲା ପରିଷଦର 6 ଅଧିବେଶନର 10 ବୈଠକ ହୋଇଯାଇଛି। ବୈଠକଟି ବିଧାୟକ ରୋମନ ରଞ୍ଜନ ବିଶ୍ୱାଲ ଆଉ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ଜନପ୍ରତିନିଧିମାନଙ୍କର ସହଯୋଗ କାମନା କରିବାର ସହିତ ବିକାଶ ପ୍ରକ୍ରିୟାକୁ ତ୍ୱରିତ କରିବାର ଉପରେ ଜୋର ଦେଇଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହୋଇଥିବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଏବେ 24 ଘଣ୍ଟା ଭିତରେ ସଡ଼କ ମାର୍ଗରେ ବର୍ଷା ହେବ ବୋଲି 24 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ହପ୍ତାଟି ଭାରତକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜନ ଏହି ହପ୍ତାହ ଶେଷ ଆଡ଼କେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ଜଣାପଡ଼ିଛି। ଶେଷ ମୁଖ୍ୟ ଖବର ଫେରଘାଏ 2026-27 ଖରିଫ ଋତୁ ଲାଗି 14 ଫସଲର MSP ବଢ଼ାବା ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ଇନ୍ଧନ ବ୍ୟବହାର କମାବା ଲାଗି ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥାତି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର, ଆଉ କାଲବୈଶାଖୀର ପ୍ରଭାବରେ ଚଡ଼ ମାର୍ଗରେ ବର୍ଷା ହେବ ବୋଲି 24 ଜିଲ୍ଲାକେ ଜାରି ହେଲା ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ,
1: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ, ବିଶେଷ କରି ଚାଷୀ ସମାଜ ପାଇଁ, ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ। ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷି ମୁଠି ଅନୁକୂଳ କରନ୍ତି, ଯେଉଁଟାକି ପୁରାଣରେ ବର୍ଣ୍ଣିତ, ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି, ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ। ପ୍ରଭୁଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଆୟ ଦ୍ୱିଗୁଣିତ ହଉ। କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ, ଅର୍ଥନୈତିକ ମେରୁଦଣ୍ଡ, କୃଷକ ହସିଲେ ରାଜ୍ୟ ହସିବ, ଦେଶ ହସିବ। କୃଷକଟି ହସିଲେ ଗାଁର ବିକାଶ ହବ, ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହବ, ରାଜ୍ୟର ବିକାଶ ହେଲେ ଦେଶର ବିକାଶ।
0: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 22 ଯୋଡ଼ି ବରକନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
2: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି, ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି। ଏହି ପ୍ରୋସେସ୍ ଆମେ ଗତ ଦେଢ଼ ମାସ ଧରି ଆମର ଚାଲିଛି। ଯେଉଁମାନେ ଆପ୍ଲାଏ କରିଥିଲେ ଅନଲାଇନ୍, ସେ ଭିତରୁ ଆମର ସବୁ ସିଲେକ୍ସନ୍ ହୋଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇଁକି ଚାଲିଛି, ଯେଉଁ ପ୍ରୋସେସ୍ କି ଆଉ 2-3 ଦିନ ପରେ ବି ସେମାନେ ସମସ୍ତଙ୍କ ସାର୍ଟିଫିକେଟ୍ ବି ପାଇବେ। ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି। ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22 ବେଦି ହୋଇଥିଲା, 22 ଜଣ ପୁରୋହିତ ଆସିଥିଲେ, ବେଦିର ସମସ୍ତ ସରଞ୍ଜାମ ହୋଇଥିଲା।
0: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର 1618 ମାମଲାର ଫଇସଲା କରାଯାଇ 1,23,85,798 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନ ଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ। ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ। ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ସରଞ୍ଜନ ଭୋଇଙ୍କ ସହ ବହୁ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ତା ଧାନ ଚାଷ ଯେତେବେଳେ ଆପଣ କରୁଛନ୍ ତ ଏଟା କେନ୍ତା କରି କରୁଛନ୍?
1: ଧାନ ଚାଷ ଯେତେବେଳେ ଆରମ୍ଭ କରୁଛୁ ଆମେ, ଆମର ଦେଶୀ ବିହନ ହିଁ 100% ସକ୍ସେସ ହଉଛେ
0: ଆଜ୍ଞା,
1: ବିନା ସାର ବିନା ମହରାରେ
0: ଆଜ୍ଞା।
1: ଝୁଲି ହେଲା, ସୋନାକାଠି ହେଲା, 92 ହେଲା, ଆକୁଲ, ଚିନା କି ଆମର ଦେଶୀ ଧାନ ମାନେ ହଜାର ହଜାର କିସମର ଭେରାଇଟି ମାନେ ଆମର ସଂଗଠନରେ ଅଛେ ଏବେ ବି।
0: ଆଜ୍ଞା,
1: ବିହନ ବିଶୋଧନ କରବାର ଜରୁରୀ ହେ କେନସି ବି ବିହନକେ ଜମିନରେ ଲଗାବାର ପୂର୍ବରୁ।
0: ଆଜ୍ଞା,
1: ବିହନ ବିଶୋଧନ କରବାଟା ବି ଅତି ସହଜ ହେ, ଜିରୋ ବଜେଟ ଅର୍ଗାନିକ ଫାର୍ମିଂ ବେଲେ ବିନା ଅତି କମ ଖର୍ଚ୍ଚରେ, ମାନେ ବିନା ଖର୍ଚ୍ଚ ବୋଲି ତମେ କୁହାଯାଇପାରେ।
0: ଆଜ୍ଞା ଆଜ୍ଞା,
1: କିନ୍ତୁ ବିନା ଖର୍ଚ୍ଚରେ ବୋଲିକିରି କହିବାଟା ବି କିଛି ଅସୁନ୍ଦର କଥା ନୁହେଁ। କାହିଁକି ବେଲେ 1 କ୍ୱିଣ୍ଟାଲ ଧାନ ବିଶୋଧନ କରବାର ଲାଗି ହେଲେ 2 ଟଙ୍କାର ମାତ୍ର ଚୁନ ଲାଗବା ଖାଲି।
0: ଆଜ୍ଞା,
1: ଯେନ୍ଟାକି ମୁଇଁ ବତେନ ଅଛେ, ସବୁ ଶ୍ରୋତା ବନ୍ଧୁ ଶୁଣିକିରି ଖୁସ ବି ହେବେ, ସବେ କରବାର ଦରକାର ଏଇଟା, ଯେ 2 ଟଙ୍କାର ଚୁନ ଲାଗବା, 5 ଲିଟର ପେନ୍ ସବୁ ପକାଇ ନେଇକିରି ସନ୍ଧ୍ୟା ଟାଇମରେ ଭାତ ଖିଆ ଟାଇମ ଯେନ୍ ବୋଲୁଛୁ, ଠିକ ହେନ୍ତା ଗୋଟେ ପାତ୍ରରେ ରଖମା 5 କେଜି ଗୋବର ଆର 5 ଲିଟର ଗୋମୂତ୍ର, ଦୁଇଟାକେ 12 ଘଣ୍ଟା ଅଲଗା ଅଲଗା ପାତ୍ରରେ ରହିବା। ସକାଳ ପାଇଲା କି 12 ଘଣ୍ଟା ପରେ, ଧରୁନ ଯେ ସନ୍ଧ୍ୟା ଟାଇମର 6 ବଜେ ନୁ ଆମେ ଗୋଟେ ପାତ୍ରରେ ରଖିଛୁ ଚୁନର ପ୍ୟାନ୍, ଆଉ ଗୋଟେ ପାତ୍ରରେ ଖଦାର ମୁଦ ରଖିଛୁ। ସକାଳ ପାଇଲା ଯେନ୍ତା କି ଆମେ ସେଟାକେ ମେସିନ୍ ଆମ ଦୁଇ ପାତ୍ରରଟାକେ, ଆଉ ସେଇଥିରେ ଆମେ ଦରକାର ଆବଶ୍ୟକ ଯଦି କରେ ବୋଲେ 5-6 ଲିଟର ପାନ୍ ବି ମେସି ପାର୍ମା, ଆଉ ଆମେ 1 କ୍ୱିଣ୍ଟାଲ ଧାନ ବିଶୋଧନ କରିପାର୍ମା। ବୋଲେ 2 ଟଙ୍କାର ଚୁନରେ, ମାନେ 200 ଗ୍ରାମର ଚୁନରେ ଆମେ 1 କ୍ୱିଣ୍ଟାଲ ଧାନ ବିଶୋଧନ କରିପାର୍ମା। ଧାନକେ ପହିଲା ପ୍ୟାନ୍ରେ ଛାନି ନେମା, ଯେନ୍ଟା ପୋଲ କି ଅପରିପକ୍ ଧାନ ଅଛେ ସେସବୁ ପଲେଇଯିବା, ଆଉ ଯେନ୍ ଆମର ବୁଡ଼ିକି ରହିଲା ଧାନକେ ଛାନି ଆନମା, ଆର ଛେତଲେ ଶୁଖେଇ ନେଇକିରି ସେଇ ଯେନ୍ ବନିଥିବା ବୀଜାମୃତ କହୁଛନ୍, ବୀଜ ପାଇଁ ଅମୃତ ବୀଜାମୃତ, ଏଇ ଜିନିଷକେ ଠିକ ଭାବେ ମିଶେଇ ନେମା ସେ ଧାନରେ, ଯେନ୍ ଧାନକେ ଆମେ ବିହନ ବୋଲିକିରି ବାହାର କଲା ବୁଡ଼ିକିରି ରହିଥିଲା ଧାନକେ, ଆଉ ଶୁଖେଇ ନେମା। ଶୁଖି ଗଲା ପରେ ସେ ଛାଇତଲରେ 48 ଘଣ୍ଟା ଭିତରେ ଆମେ ପଲ୍ହା ପକଉ, ଚାହେ ଜମିନରେ ବୁନୁ, କାହିଁକି ଯଦି ବୁନମା ବେଲେ ବିହନ ବିଶୋଧନ କଲା ଧାନ ଆର ବିଶୋଧନ ନାଇଁ କଲା ଧାନ ଭିତରେ ଆମର ଚାଷୀ ଭାଇମାନେ ନିଜେ ନିଜେ ତାମାନେ ଦେଖିପାରବେ ଯେ ଲାଭ ଆର କ୍ଷତି କାଣା ହଉଛି।
0: ଆଜ୍ଞା ଆଜ୍ଞା, ଏଇଟା ତ ଭଲ କଥାଟେ କହିଲେ, ଯେନ୍ଟା କି ଆପଣ କରୁଛନ୍ ଦେଖବାର ଲାଗି ଗଲେ, ତ ଏଟା ତ ଧାନର କଥା ଗଲା, ତ ଯେତେବେଳେ ବି ଆଉ ଚାଷ କରୁଛନ୍ ଆପଣ, ଇହାଦେ ଗଣ୍ଠକୋବି ଚାଷ କରୁଛନ୍, ଯେନ୍ଟାକି ଆମେ ଉଲ କୋବି ବୋଲି କହୁଛୁ, ତାପରେ ଅମୃତମଡା ଧାନ ହେଲା, ତାପରେ ଗୁଆ ସେମି ହେଲା କି ଝୁଲିର ହେଲା, ସେମି ହେଲା, ବିହନ କେ ବିଶୋଧନ କରବାର, ବିଶୋଧନ କରି ନେଲା, ତ ଯେତେବେଳେ ଧାନ କେ ଆପଣ ବୁନୁଛନ୍, ତ କେନ୍ତା କରି ବୁନୁଛନ୍ ଆଉ ତାର ଯତ୍ନ ପାତନ କେନ୍ତା କରୁଛନ୍ ଟିକେ କହୁନ୍।
1: ଆମେ ଯେନ୍ତା ଧାନ ପଲ୍ହା ପକାସୁଁ, ଧାନ ପଲ୍ହା କିଆରୀ ବନାସୁଁ, ତାପରେ ପଲ୍ହା ପକାସୁଁ, ଠିକ ଯେନ୍ତା ବିହନ ପଲ୍ହା ପକାବାରଟା ପଦ୍ଧତି ସେଇଟା। ତାପରେ ଆମେ ଜୀବାମୃତ ଦମା, ଜୀବ ପାଇଁ ଅମୃତ ଜୀବାମୃତ, ଏଇଟା ବିହନ ବିଶୋଧନ କରିବାର ଲାଗି ତ ବୀଜାମୃତରେ ବିଶୋଧନ କରିନେଲା ତଲି ଘେରାରେ, ତାପରେ ଆମେ ଯେନ୍ଟାକି ଘାରି ବୋଲୁଛୁ, ପଲ୍ହା ଘାରି ବୋଲୁଛୁ, ଜୀବାମୃତ ଦେଇକିରି ଆମେ ସେଇ ଜମିନରେ ମାନେ ଯେନ୍ ସାର ଦେତା, ୟୁରିଆ, ଡିଏପି, ନାନାଦି କିସମର ପଟାସ କି କାଁକଣା ସାର ଯେନ୍ ଦେଇକିରି ଯେନ୍ ଚାଷ କରୁଥିଲା ଆଗିଲି, ଆମେ ଜୀବାମୃତ ଦେଇକିରି ଚାଷ କରମା। ଜୀବାମୃତ ଦେବାରଟା ବେଲେ ଯେନ୍ ଚାଷୀ ଭାଇ ମାନେ ଜାଣିଛନ୍ତି ତ ତାହାଙ୍କର ଲାଗି ବହୁତ ସହଜ କଥା, ଯେନ୍ ମାନେ ଜାଣି ଜୀବାମୃତ ବେଲେ ଫେର କାଣା ବଗି ଲାଗୁଥିବା, କିନ୍ତୁ ବହୁତ ସହଜ ଜିନିଷକେ, ଦେଶୀ ଗାଏ ଗୋଟେ ଯଦି ଆମେ ରଖିପାରିଲା ବେଲେ 5 ଏକର ଜମି ଆରାମରେ ଚାଷ କରିପାରମା। ଜୀବାମୃତ ବନେଇ ବନେଇକିରି ଆମେ ଯଦି ଜମିନରେ ଦେତେଲ ଗଲା ବେଲେ କେନ୍ସି କିସମ ରାସାୟନିକ ସାର ଦେବାକେ ନାଇଁ ପଡେ, ଆରୁ ଭରପୁର ହିସାବରେ ଆମେ ଯଦି ଜୀବାମୃତ ଦେଇ ବସଲା ବେଲେ ବିନା ସାର ବିନା ମରାରେ 2-3 ବରଷ ପରେ ପରେ 5 ଏକର ଜମି ଆରାମରେ ଚାଷ କରିପାରମା ଗୋଟେ ଗାଏର ଖଦ ମିଟକେ ନେଇକିରି। ଆଜ୍ଞା
0: ଆଜ୍ଞା, ତ ଏଇଟା ଯେନ୍ କଥାଟେ କହିଲେ ମାନେ ଜୀବାମୃତ ଯେନ୍ଟା ଆସିଲା, ତ ଜୀବ ଅମୃତ ତ ଜୀବ ଲାଗି ଅମୃତ ଯେହେତୁ, ଏଇଟା କେନ୍ତା କରି ବନଉଛନ୍ ସେଟା ଟିକେ କହ।
1: ଏଇଟା ଜୀବାମୃତ ବନାବାର ତରିକା 2 ପ୍ରକାର ଅଛେ, ଯେମାନେ ଜାଗା 50 ଲିଟରିଆ ଜାର୍ଟାକେ ବି ବନେଇ ପାରବେ, 200 ଲିଟରିଆ ଜାର୍ ଟାକେ ବି ବନେଇ ପାରବେ।
0: ଆଜ୍ଞା,
1: ଜାର୍ ଟେ ଘିନବାକେ ପଡ଼ବା ଆମକୁ, ଯେନ୍ଟାକି ପ୍ଲାଷ୍ଟିକ ଜାର୍ ହେଇଥିଲେ ଭଲ ହେ, ଘଣ୍ଟା ସାଟେ କଲା ବେଳେ ନୁକସାନ ଫାଟି ଫୁଟା ନେଇଯିବା।
0: ଆଜ୍ଞା,
1: ଜୀବାମୃତ 1 ଏକର ଲାଗି ବନାବାର ଲାଗି 10-15 କେଜି ଖତ, ଆମେ ତ ଚାଷୀ ଲୋକ କେଜି ଚକଡ଼ି ଖତ ମୁଁ ନାପମା ଏନ୍ତା ତ କଥା ନୁହେଁ ସେ, ହେଲେ 10 କେଜିରୁ 15 କେଜି ଖତ, 10 ଲିଟରରୁ 15 ଲିଟର ମୂତ୍ର ତାମାନେ ଦରକାର। 1 ଏକର ଲାଗି ଆମେ ଜୀବାମୃତ ଯେତେବେଳେ ବନାମା, 10-15 ଲିଟର ଦେଶୀ ଗାଈର ମୂତ୍ର, 10-15 କେଜି ଦେଶୀ ଗାଈର ଖତ, 1 କିଲୋ କେନ୍ସି ଆମର ପ୍ରଜାତି ଡାଲି ଜାତୀୟର ଫସଲର ପାଉଡର, ଡାଲି ଜାତୀୟ ଫସଲର ପାଉଡର ମାନେ ମୁଗ, ବିରି, ଝୁଲେର, ଝୁଙ୍ଗା କିଛି ବି ହେଇପାରେ, ବିରି ସବୁଥିରୁ ବେଷ୍ଟ ବୋଲିକିରି କହୁଥିଲେ ପାଲେକର ଆଜ୍ଞା, ଯେନ୍ଟାକି ରାଜୀବ ଦୀକ୍ଷିତ ବି ସେ କଥା କହିଛନ୍, ବିରି ଡାଲ କେ ପାଉଡର କରିକିରି ଆମେ ଯଦି ତେଜେ ଦମା ଠିକ ହେନ୍ତା।

0: କେନ୍ତା ଲାଗିଲା ରେ?
1: ବଢିଆ ଲାଗିଲା ଗୋ ଗୀତଟା।
0: ହଁ
1: ଯେ ସମିଆ ହେଲା ନଗୁନାନି।
0: ହଁ ହଁ ଯାଉଛି ନେ।
2: ଏଥର ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,000 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 15,733 ଟଙ୍କାରୁ 20,999 ଟଙ୍କା, ଗୁଡ଼ 4,000 ଟଙ୍କାରୁ 4,900 ଟଙ୍କା ଏବଂ ଆଳୁ 890 ଟଙ୍କାରୁ 1,060 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 162 ଟଙ୍କାରୁ 215 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 145 ଟଙ୍କାରୁ 152 ଟଙ୍କା, ପିଆଜ 15 ଟଙ୍କାରୁ 25 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। 2026-27 ଖରିଫ ଋତୁ ଲାଗି 14 ଫସଲର MSP ବଢ଼ାବାର୍ ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଇନ୍ଧନ ବ୍ୟବହାର କମାବାର୍ ଲାଗି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଥି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର। ବ୍ୟକ୍ତିଗତ ସୁରକ୍ଷା ଲାଗି ଯାଉଥିବାର ଗାଡ଼ି ସଂଖ୍ୟାକେ ଅଧା କଲେ ମୁଖ୍ୟମନ୍ତ୍ରୀ। ସଠିକ୍ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ଭିତରେ ଦାୟିତ୍ୱବୋଧ ଆଉ ନାଗରିକ ଭାବନା ଜାଗ୍ରତ କରିଥିସି କହିଲେ ରାଜ୍ୟପାଳ। ବାହାରିଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ପରିଚାଳିତ 12 ଶ୍ରେଣୀର ପରୀକ୍ଷା ଫଲ। ପରୀକ୍ଷାର୍ଥୀ ପାସ୍ କଲେ 85% ଅତ୍କା ଛାତ୍ରଛାତ୍ରୀ। ଏହାଦେ ଦେଖାଦେଇଥିବାର ବୈଶ୍ୱିକ ପରିସ୍ଥିତି ଆଉ ଶକ୍ତି ସଙ୍କଟର ମୁକାବିଲା ଲାଗି ରାଜ୍ୟ ଲୁକୁ ଅତ୍କା ବିଦ୍ୟୁତ୍ ଗାଡ଼ି EV ବ୍ୟବହାର ଲାଗି ଲୁକୁ ନିବେଦନ କଲେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ନିଟ୍ UG 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBIର ଗୋଟେ ଦଲ ଆଜ ପହଞ୍ଚିଛନ୍ ରାଜସ୍ଥାନର ଜୟପୁରଠାରେ। ଓଡ଼ିଆ ସାହିତ୍ୟଥି ଆଧୁନିକତାର ପ୍ରବର୍ତ୍ତକ ବିଶିଷ୍ଟ କବି ଆଉ ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଇବା ଜୁଲାଇ 31 ତାରିଖ ତକ କରିହେବା ଆବେଦନ। ପୁରୀନୁ କୋରାପୁଟକେ ବହୁତ ଜଲ୍ଦି ଚଳାଚଳ କରିବା ନୂଆ ଏକ୍ସପ୍ରେସ୍ ଟ୍ରେନ୍। ନୂଆଦିଲ୍ଲୀଠାରେ ଆଇବା କାଲିଠାରୁ ମୂଲ ହେବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରଣାଳୟର ବୈଠକ। ଆଲୁ ପିଆଜ ସହିତ ଅଲଗା ଦରକାରୀ ଉତ୍ପାଦର ଆନ୍ତଃରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମଟି ବିକଶିତ ଗ୍ରାମ 2026 ଅଧୀନଥି ଆୟୋଜନ ହେଉଛି ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା। IPL କ୍ରିକେଟ୍ଥି ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ କୋଲକାତା ନାଇଟ୍ ରାଇଡର୍ସ ଭିତରେ ଖେଳାଯିବା ମ୍ୟାଚ୍। ବର୍ଷା ଲାଗି ଟସ୍ ହେଉଛେ ବିଲମ୍ବ। କାଲବୈଶାଖୀର ପ୍ରଭାବଥି ଚଡ଼କ ମାରିକରି ବର୍ଷା ହେବା ବୋଲି 24 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଛିନ୍ନ ମୁଖ୍ୟ ଖବର ଏନୁ ଶେଷ ହେଲା।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଛନ୍ତି ମୋହନ ସାହୁ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକଙ୍କର କଣ୍ଠରେ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକ ରଚନା କରିଥିଲେ ମୋହନ ସାହୁ, କଣ୍ଠଦାନ କରିଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ କ୍ରିଷ୍ଣ ପଟେଲ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବୁଲୁ ମିଶ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ତପୁ ମିଶ୍ର, ଗୀତ ରଚନା ଅରୁଣ ମନ୍ତ୍ରୀ।

କଣ୍ଠଦାନ କରିଛନ୍ତି ତପୁ ମିଶ୍ର, ସଙ୍ଗୀତ ବୁଲୁ ମିଶ୍ର। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଶିଳ୍ପୀଙ୍କ କଣ୍ଠରେ ଗୀତ ରଚନା ବାପୁ ଗୋସ୍ୱାମୀ।

ଏଇଠି ଶେଷ କରୁଛୁ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ତପ ମିଶ୍ର, ସଙ୍ଗୀତ ପରିଚାଳନା ବୁଲୁ ମିଶ୍ର, ଗୀତଗୁଡ଼ିକ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ କାର୍ତ୍ତିକ କୁମାରଙ୍କ ଦ୍ୱାରା ପରିବେଷିତ ସିତାର ବାଦନ। ତବ୍ଲା ସଙ୍ଗତ କରିଛନ୍ତି ନିଜାମୁଦ୍ଦିନ ଖାଁ। ପ୍ରଥମେ କହରବା ତାଲରେ ନିବଦ୍ଧ ରାଗ ପୂର୍ବୀ ଆଧାରିତ ଧୁନ୍।

ପଣ୍ଡିତ କାର୍ତ୍ତିକ କୁମାରଙ୍କ ଦ୍ୱାରା ପରିବେଷିତ ସିତାର ବାଦନରେ କହର ବା ତାଲ ନିବଦ୍ଧ ରାଗ ପୂର୍ବୀ ଆଧାରିତ ଧୁନ୍ ଶୁଣିଲେ। ଏଥର ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସିତାରରେ ଶୁଣନ୍ତୁ ଝାପ ତାଲରେ ନିବଦ୍ଧ ରାଗ ଶ୍ୟାମ କଲ୍ୟାଣ।

0: ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ, ପ୍ରଚାର କରୁଛୁ ସମ୍ବଲପୁରୀ ନାଟକ କଥାନ୍ତର। ରଚନା ଆଶିଷ କୁମାର ସୋନର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା। ନାଟକଟିକୁ ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁର କଳାକାରମାନେ। ଶୁଣନ୍ତୁ ନାଟକ କଥାନ୍ତର।
1: କେନୁ ରହିଲେ ଯେ ଏତ୍କି ବେଲ ଯାଏ ନାଇଁ ଆସବା, କାଣା କରୁଥୁସନ୍ ଯେ କିଏ ଜାନେ।
2: ମା
1: ବଣ୍ଟି, କାହିଁଲୁ ବଣ୍ଟି ବେଟା, ବଣ୍ଟି କାଁ ହେଲା, କାଁ ଯେ କାନ୍ଦୁଛୁ?
2: ବାପା।
1: ହଁ ବାପା, କାଁ ହେଲା?
2: ବାପା କେତେବେଳେ ଆସବେ, ମତେ ବାପା ଏ ଖୁଜା ଲାଗୁଛେ।
1: ଛି, ହେତି ଲାଗି କାନ୍ଦସନ୍? ବାପା ପରେ ଅଫିସ କେ ଯାଇଛନ୍, ଆସୁଥିବେ ଯେ।
2: ବାପା।
3: ଆରେ ବଣ୍ଟି, ତୁଇ ଏତ୍କି ବେଲ ତକ ନୁହେ ସୁତେନ?
1: ଶୁଇଥିଲା, ବାପାକେ ଖୁଜା ଲାଗୁଛେ ବୋଲିକରି ଉଠି ପଡ଼ିଛି।
3: ଆଚ୍ଛା ଆଚ୍ଛା।
2: ବାପା,
3: ହଁ
2: ତୁମେ କେନ୍କେ ଯାଇଥିଲ?
3: ମୁଇଁ ଅଫିସ ଯାଇଥିଲି ବେଟା।
2: ଆଗ ବି ତ ଅଫିସ ଯାଉଥିଲ।
3: ହଁ
2: ହେଲେ ଆଗ କେତେ ଜଲ୍ଦି ଆସୁଥିଲ, ଆଉ ଏବେ କେତେ ଦେରି କରୁଛ? ଯୋ ମୁଇଁ ତୋର ସେ କେବେ କଥା ନେଲେ
3: ବଣ୍ଟି।
2: ନାଇଁ କଥା ହୁଏ,
3: ମୋର କଥା ଶୁନ ବେଟା।
2: ନାଇଁ କଥା ହୁଏ କହିଲି ବେଲେ।
3: ଆରେ ମୋର କଥା ଶୁନ। ଆଚ୍ଛା ଠିକ ଅଛେ, ଏଥର ଅଫିସ ନୁ ଆଉ କେବେ ଡେରି ନା କରେ, ଏଥର ଜଲ୍ଦି ପଲେ ଆଇମି ହେଲା।
2: ବେଲେ ଷ୍ଟୋରିଟେ କହ।
3: ଷ୍ଟୋରି
1: ବଣ୍ଟି, ବାପା ଇହାଦେ ଅଫିସ ନୁ ଆସିଛନ୍ ନା ବେଟା, ବାପା ଆଗ ଖାଇପିଇ ସାର, ତାହେଲେ ତତେ ଷ୍ଟୋରି କହିବି, ଚଲବା?
2: ନାଇଁ ଚଲେ, ମତେ ଇହାଦେ କହିବେ ନା, ମୁଁ ଇହାଦେ ଶୁନମି।
3: ଆକ୍ଚୁଆଲି ବଣ୍ଟି ବେଟା, ମତେ ଷ୍ଟୋରି ଫୋରି କିଛି ନେ ଆସେ ଗା।
2: ମା ସିନା କେନ୍ତା କହିସନ୍? ବାବା କହନ, ବାପା ବାବା କହନ, ବାବା କହନ, ବାପା ବାବା କହନ।
3: ଓହୋ, ଆରେ ବେଟା ମତେ ଷ୍ଟୋରି ଫୋରି କିଛି ନେ ଆସେ ବୋଲି ପରେ।
2: ମୁଁ ଜାନି ଯେ ତୁମେ ମତେ ଭଲ ନା ପାଇବାର, ଆଗର ବେଳେ ଗୁଧେ ନା ଦେବା, ଖୁଏ ନା ଦେବା, କିଏ ବୁଲେ ବି ନା ନେବା। ଷ୍ଟୋରିଟେ କହ କହିଲି ଯେ ଏଟା ବି ନା କହିବା, ଯା ମୁଁ ତମେ କେବେ କଥା ନ ରହିବେ। କଟି କଟି କଟି
3: ବଣ୍ଟି ବଣ୍ଟି,
1: ମୁଇଁ ହେତାକେ ବୁଝେଇ ଦେମି, ତମେ ହାତ ଗୋଡ଼ ଧୋଇ ପକ, ମୁଇଁ ବାଢ଼ି ଦଉଛେ।
3: ଏ ନମିତା, ଆକ୍ଚୁଆଲି କଥା କାଣ କି?
1: ବାହାରୁ ଖାଇକିରି ଆସିଛ, ଇ କଥା ତ?
3: ହଁ ପରେ ସାଙ୍ଗମାନେ ନାଇଁ ମାନିଲେ।
1: ଦେଖ ବଣ୍ଟି ତୁମକୁ ବହୁତ ମିସ୍ କରୁଛି, ତାକେ ବି ଟିକେ ଟାଇମ୍ ଦିଅ।
3: ନମିତା ଥ୍ୟାଙ୍କସ।
1: କାଁଥିର୍ ଲାଗି?
3: ବଣ୍ଟିକେ ନିଜର କରବାର୍ ଲାଗି। ତୁମେ ଜାଣିଛ ନମିତା, ବଣ୍ଟିର ମା ଏକ୍ସପାୟାର କଲା ଉତ୍ରୁ ବହୁତ ଲୋକ ବୁଝାଲେ ଫେରକା ମ୍ୟାରେଜ୍ କରବାର୍ ଲାଗି, କିନ୍ତୁ ମୋର ଗୋଟେ ନ ଡର, କିଏ ଆଏବା, କେନ୍ତାଟେ ଆଏବା, ବଣ୍ଟିକେ ନିଜର କରିପାରବା ନାଇଁ ପାର୍ବା। କିନ୍ତୁ ତୁମେ ଆଇଲା ଉତ୍ରୁ ନା, ମୋର ସବୁ ଚିନ୍ତା ସବୁ ଡର ଦୂର ହେଇଗଲା। ଏଗେନ୍ ଥ୍ୟାଙ୍କସ।
1: ରାତି ବହୁତ ହେଲାନୁ, ଶୁଇ ପଡ଼।
3: କାଣା ହେବା ଯେ ଆଗ୍କେ କିଏ ଜାଣିଛି, ହଉ ଦେଖାଯାଉ ଜୀବନଟା କେନ ନେଇକିରି କେନ ଛାଡ଼ୁଛି ଯେ।
1: ମୁଇଁ ଜାଣିଛେ ପରେ, ସେତେ ଠୁଠୁ ରହୁଥିବେ ପଛେ, ପଛରାଟା ମୁଇଁ ନାଇଁ ଉଡ଼େଇ ଦେଲେ କେବେ ନାଇଁ ଉଡ଼ିଲି। ଆରେ ବଣ୍ଟିର ବାପା, ଚୁମରା ଚୁଟେ ମୋର ହାତ ଧରିଛନ୍,

0: କିଛି କିଛି ନାହିଁ।
1: ସପନ ସ୍ୱପ୍ନ ଦେଖୁଥିଲା?
0: ହଁ ସପନ, ନାଇଁ ନାଇଁ ନାଇଁ ହେନ୍ତା କିଛି ନାହିଁ।
1: କାଣ ଦରକାର ଥିଲା?
0: ପାଇଁ ଟିକେ ଆନ।
1: ହଁ ହଁ ଆଣି ଦଉଛେ।
0: ମୋର ସପନ ସତ ନାଇଁ ହେଇଯାଏ ତ, ହେଇଟା ତ ମୁଇଁ ଚାହୁଁଛେ। ମୋର ସପନ ସତ ହଉ, ନମିତା ଆଉର୍ କାହାରି ହଉ, ସୁଖେ ଘର ସଂସାର କରୁ। ହେଲେ ଅଶୋକ ସାଙ୍ଗେ ନମିତାକେ ଦେଖିଲେ ମୁଇଁ ସହି ନାଇଁ ପାରବାର କାଁ କରି। ନମିତାକେ ମୁଇଁ ମୋର ମନ ଭିତରୁ ଭଲ ନାଇଁ ପାଇ ବସି ତ, ନାଇଁ ନାଇଁ ନାଇଁ ଏଟା ନାଇଁ ହେଇପାରେ, କାଁ କରି ନାଇଁ ହେଇପାରେ। ଆଫ୍ଟର ଅଲ୍ ମୁଇଁ ତାର ହଜବ୍ୟାଣ୍ଡ ଆଏ, ମୋର ଆଖି ସାମ୍ନାରେ ନମିତା ଆଉର୍ କାହାର ହେଇଯିବା, ଆର୍ ମୁଇଁ ସେଟାକେ କଲେ କଲେ ସହିଯିମି।
1: ପାଏନ୍?
0: ହଁ ଦିଅ ନମିତା।
1: ବଣ୍ଟି ବାବା,
0: ନମିତା
1: ବଣ୍ଟି ବାବା,
0: ନମିତା, ନମିତା, ଏସବୁ ଏସବୁ ପାପ ହେ ନମିତା, ଏସବୁ ପାପ ହେ।
1: ନାଇଁ ବଣ୍ଟି ବାପା, ଏଇଟା ଏଇଟା ତ ତମର ଅଧିକାର ହେ ବଣ୍ଟି ବାପା, ଏଇଟା ଏଇଟା ତମର ଅଧିକାର ହେ, ଏଇଟା ତମର ହକ୍ ହେ ବଣ୍ଟି ବାପା,

0: ବାପା
1: ବଣ୍ଟି
0: ମା ନୂଆ ଶାଢ଼ୀ କାଁ ଯେ ପିନ୍ଧିଛନ୍?
1: ମୁଇଁ ନାଇଁ ଜାନି ପେଠା।
0: କହନ ବାପା।
1: ନାଇଁ ଜାନି ବୋଇଲି ପରେ।
0: ବାପା କହନ।
1: ବଣ୍ଟି ମୁଇଁ ନାଇଁ ଜାନି।
0: ନାଇଁ ବାପା କହ, ତୁମେ କହନ।
1: ଓହୋ ବଣ୍ଟି।
0: ବାପା କହନ।
1: ଓହୋ ତୁ ମୋର କଥା ବୁଝ। ନମିତା
0: ମା ତୁମେ କେନ୍ କେ ଯିବ? ତୁମେ ନୂଆ ଶାଢ଼ୀ କାଁ ଯେ ପିନ୍ଧିଛ? କହନ ମା, ମା କହନ।
1: ବଣ୍ଟି ମୁଇଁ ତତେ ବୁଝଉଛ ବେଟା, ଆ ତ ଇଆଡ଼କେ। ହଁ ଇଆଡ଼କେ। ନମିତା ଆସ ଇଠାନେ ବସ।
0: ବାପା ତୁମେ ମାକେ କାଁ ଯେ ସଜଉଛ?
1: ତୋର ମା ସୁନ୍ଦର ଦିଶବେ ବୋଲି ବେଟା।
0: ମା ତ ସବୁ ନା ସୁନ୍ଦର ନା ବାପା?
1: ହଁ ବେଟା, ତୋର ମା ବହୁତ ସୁନ୍ଦର।
0: ମା ତୁମେ କାଁ ଯେ କାନ୍ଦୁଛ? ବାପା ତୁମେ କାଁ ଯେ କାନ୍ଦୁଛ?
1: ନାଇଁ ନାଇଁ କାନ୍ଦବାର ତ ବେଟା, ମୁଇଁ କେତେବେଳେ କାନ୍ଦିଲି? ନାଇଁ ନାଇଁ କାନ୍ଦବାର ମୁଇଁ। ନମିତା ଅଶୋକ ଅଶୋକ ଆଇଲାନ, ଚାଲ।
0: ମା ତୁମେ କେନ୍କେ ଯାଉଛ? କହନ ମା, ମା ତୁମେ କେନ୍କେ ଯାଉଛ?
1: ବଣ୍ଟି ବଣ୍ଟି ମୋର କଥା ଶୁଣ ବେଟା। ମୁଇଁ ତତେ ବୁଝଉଛେ, ତୋର ମା ତାଙ୍କର ନୂଆ ଘରକେ ଯାଉଛନ୍ ବେଟା।
2: ବସ୍ ବେଟା, ଇନୁ ବସ୍। ନାଇଁ କାନ୍ଦୁ ନା, ନାଇଁ କାନ୍ଦେ, ନାଇଁ କାନ୍ଦ।
3: ନମିତା ଜିମା
2: ଜିମା କେନ୍କେ?
3: ନମିତା
2: ତମେ ଦୁହି ଜଣ ମୋତେ କାଣ ବୋଲିକିରି ଭାବିଛ? ତମର ହାତର ଖେଲନା, ଯେନ୍ତା ଚାହେବ ହେନ୍ତା ଖେଲବ। ସବୁଆଡ଼ୁ ଯେତେବେଳେ ମୁଇଁ ଏକଲା ହେଇଯାଇଥିଲି, ତମକୁ ହାତ ଯୋଡ଼ିକରି ଭିକ୍ ମାଗିଥିଲି ଅଶୋକ। ମୋର ହାତ ଧରି ପକ ଅଶୋକ, ମୋର ହାତ ଧରି ପକ। ହେଲେ ନାଇଁ ଶୁଣଲ। ଆଉ ଆଜ ଯେତେବେଳେ ମୁଇଁ ଆଉ ଜଣକର ହେଇ ସାରିଲିନ, ଫେର ଥରେ ଆସିଛ ତମେ ମୋତେ ନିଜର କରବାର ଲାଗି।
3: ନମିତା
2: ଇ ଘରେ ହଠାତ୍ କାଳ ମୋତେ ଦେଖି ପକାଲ, ପୁରୁଣା କଥା ସୋର ପଡ଼ିଗଲାନି, ପ୍ରେମ ଉଛିଲି ପଡ଼ିଲା। ମୁଇଁ ପଚାରୁଛେ ଅଶୋକ ତୁମକୁ, ମୁଇଁ ପଚାରୁଛେ, ଆଜ ଯଦି ମୁଇଁ କୁଆଁରୀ ହେଇକରି ନାଇଁଥିତି, ଫେର ଥରେ ମୋତେ ତମେ ନିଜର କରି ପାରିଥିତ? ପାରିଥିତ ନିଜର କରି?
3: ନମିତା
2: ଛି, ସବୁ ମନୁଜାତ ସମାନଟା। ଓ ତମେ ତମେ କାଣା ମୋତେ ସର୍ତ୍ତ ରଖିକିରି ବିହା ହେଇଥିଲ ନେ? ସର୍ତ୍ତ ଫେର କାଣା? ତମର ଯେତେବେଳେ ଇଚ୍ଛା ଲାଗ୍ବା ମୋତେ ଏ ଘରୁ ବାହାର କରିଦେବ, ତମର ଯେତେବେଳେ ମନ ଲାଗ୍ବା ମୋତେ ଆଉ ଜଣଙ୍କ ସାଙ୍ଗେ ପଠେଇଦେବ। କାହିଁଥି ଲାଗି ବଣ୍ଟି ବାବା, ତମକୁ ବ୍ଲଡ୍ କ୍ୟାନ୍ସର ହେଇଛେ ବୋଲିକିରି, ଆଉ ଏ ରୋଗଟା ଯଦି ତମକୁ ନାହିଁ କରି ମୋତେ ହେଇଥିତା?
3: ନମିତା
2: ଆରେ ଏଇ କଥାଟା ତ ମୁଇଁ ଏଇ ଘରକେ ଯେନ୍ ଦିନ ପହଲା କରି ଆସିଲି ହେ ଦିନ ନୁ ଜାଣିଥିବି। ଇ ଟେବୁଲ ଉପରେ ସବୁ ରିପୋର୍ଟ ମାନେ ମେଲା ହେଇକିରି ପଡ଼ିଥିଲା ବଣ୍ଟି ବାପା। ମୁଇଁ ତମର ବିହା ହେଲା ପତ୍ନୀ ହିଁ, ମୁଇଁ କେନ୍ସି ନ ଉଦଲିଆ ପଲେଇ ନେଇ ଆସି।
3: ନମିତା
2: ଆରେ ମୋତେ ତ ତୋରେ ପଚାରି ପାରିଥି ତ ଯେ ମୁଇଁ କାଣା ଚାହୁଁଛେ, ମୋର କାଣା ମନ? ନାହିଁ, ମନ ଲାଗ୍ଲା ବିହା ହେଇଦେଲ, ମନ ଲାଗ୍ଲା ଛାଡ଼ିଦେଲ, ମୋର କାଣା ମନ ନାଇଁନ, ମୋର କାଣା ଇଚ୍ଛା ଅନିଚ୍ଛା କିଛି ନାଇଁନ।
3: ନମିତା
2: ଥାଉ, ଦରକାର ନାଇଁନ ମୋତେ ତମର ଦୟା କି ତମର ପ୍ରେମ। ନା ମୁଇଁ ତମର ପତ୍ନୀ, ଆଉ ନା ତମର ପ୍ରେମିକା, ନା ତମର ଆଉ ନା ତମର। ମୋତେ କାହିଁ ଯିବା ଦରକାର ନାଇଁନ, ମୋର ଛୁଆ ଯେନ ମୁଇଁ ହେନ। ହଁ ମୋର ଛୁଆ ଯେନ ମୁଇଁ ହେନ। ଆହ ବେଟା, ପତି ହେବାର ଅଧିକାର ନୁ ସିନେ ତମେ ମୋତେ ଦୂରେଇ ଦେଲ, ହେଲେ ମା ହେବାର ଅଧିକାର ନୁ, ମା ହେବାର ଅଧିକାର ନୁ ତମେ ତ ତମେ। ଏ ଦୁନିଆରେ କେହି ବି ମୋତେ ଅଲଗା କରି ନାଇଁ ପାରେ, ଅଲଗା କରି ସ୍ୱୟଂ ଭଗବାନ। କେମିତି ମୋତେ ଅଲଗା କରି ନାଇଁ ପାରେ।

ଶୁଣୁଥିଲେ ସମ୍ବଲପୁରୀ ନାଟକ କଥାନ୍ତର। ରଚନା କରିଥିଲେ ଆଶିଷ କୁମାର ସୋନାର, ନିର୍ଦ୍ଦେଶନା ସତ୍ୟରଞ୍ଜନ ବେହେରା, ପରିବେଷଣ କରିଥିଲେ ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁର କଳାକାରମାନେ। ନାଟକରେ ଯେଉଁ କଳାକାରମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ସଞ୍ଜୟ, ସତ୍ୟରଞ୍ଜନ ବେହେରା, ଅଶୋକ, ଦିଲୀପ କୁମାର ଦେବ, ମହେଶ, ସତ୍ୟନାରାୟଣ ସାହୁ, ନମିତା, ମୀନା ବୋଷ ଏବଂ ବଣ୍ଟି ନିପନ କୁମାର ମିଶ୍ର। ଆପଣମାନେ ଶୁଣୁଥିଲେ ସମ୍ବଲପୁରୀ ନାଟକ କଥାନ୍ତର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 10:30। ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଦାନ କରିଛନ୍ତି ମହମ୍ମଦ ନାସିର, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ, ଗୀତ ରଚନା ଅଲେଖ ବିଶ୍ୱାଳ।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ସୁବାସ ଦାସ ଏବଂ ଇରା। ଗୀତ ରଚନା ଶୀର୍ଷାନନ୍ଦ, ସଙ୍ଗୀତ ବିଶ୍ୱମ୍ଭର ସାବତ।

ଏଥର କାର୍ଯ୍ୟକ୍ରମର ଶେଷ ଗୀତ ଦେତକଣ୍ଠରେ ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଏବଂ ପ୍ରିୟଙ୍କା ସାହୁ। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ବୈଦ୍ୟନାଥ ଦାସ।